ଆକାଶବାଣୀ ବାରିପଦା ଆଜି ଶନିବାର 1948 ଖ୍ରୀଷ୍ଟାବ୍ଦ ବୈଶାଖ 26 ଦିନ ଇଂରେଜୀ 2026 ମସିହା ମେ ମାସ 16 ତାରିଖ ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59।

ମନରୁ ତୀର ତୁଣ୍ଡର କଥା ଥରେ ବାହାରିଗଲେ ତାହା ଆଉ ଫେରିଆସେ ନାହିଁ। ତେଣୁ ମନ ବଚନ ଓ କର୍ତ୍ତବ୍ୟରେ ଆତ୍ମସଂଯମ ରକ୍ଷା କରିବା ଉଚିତ। ଆକାଶବାଣୀ ବାରିପଦା।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା। ଯୋଗେନ୍ଦ୍ର ମହାପାତ୍ର ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ, କଣ୍ଠରେ ତାଙ୍କର ଲକ୍ଷ୍ମୀଧର ସାହୁଙ୍କ ରଚନା। ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଝୁମକି ରଥ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଣ୍ଠରେ ତାଙ୍କର ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନା।

ଏହି ଭକ୍ତିଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଟିକେ ପରେ।

0: ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ତରୁଣକାନ୍ତି ରାଉତ।
1: ପ୍ରଣାମ ଶ୍ରୋତା ବନ୍ଧୁ, ଆଜି ସାବିତ୍ରୀ ବ୍ରତ, ଜ୍ୟେଷ୍ଠ ମାସ ଅମାବାସ୍ୟାରେ ବିବାହିତା ନାରୀମାନେ ସ୍ୱାମୀଙ୍କ ମଙ୍ଗଳ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି। କେହି କେହି ପ୍ରତୀକାତ୍ମକ ଭାବେ ଶିଳପୁଆ ପୂଜା କରନ୍ତି। କୌଣସି କୌଣସି ସ୍ଥାନରେ ବଟବୃକ୍ଷ ମୂଳେ ଆରାଧନା କରାଯାଏ ମା ସାବିତ୍ରୀଙ୍କର। ନିରାହାର ରହି ସଧବା ନାରୀ ସ୍ୱାମୀର ଦୀର୍ଘ ଆୟୁଷ କାମନା କରେ। ତାର ସୀମନ୍ଦରେ ସିନ୍ଦୁର ସଦା ଝଟକୁ ଥାଉ, ତାର ପରିବାର ପୁରିକି ଥାଉ, ଏହି ଚିନ୍ତାରେ ସେ ପୂଜା କରେ। ପାତିବ୍ରତ୍ୟର ଏ ଅପୂର୍ବ ନିଦର୍ଶନ ଭାରତୀୟ ପରମ୍ପରାକୁ ମହାନ କରି ତୋଳିଛି। ବ୍ୟକ୍ତିଗତ ପ୍ରାର୍ଥନା ସାର୍ବଜନୀନ ପୂଜାର ରୂପ ନେଇଛି। ସାବିତ୍ରୀ ନାମ ଉଚ୍ଚାରଣରେ ଯେପରି ମଡ଼ା ମୁହଁରେ ହସ ଫୁଟି ଉଠୁଛି, ରୋଗୀ ପୁନର୍ଜୀବନ ଫେରିପାଉଛି, ମୃତ୍ୟୁର ବିଭାବରି ଜୀବନର ଲାବଣ୍ୟ ଭୂଷଣା ରଞ୍ଜିତ ଚରଣା ଉଷାକୁ ଜନ୍ମ ଦେଇ ଲୁପ୍ତ ହୋଇଯାଉଛି, ତେବେ ସାବିତ୍ରୀ କିଏ? କିମ୍ବଦନ୍ତୀ କହେ ମଦ୍ରଦେଶର ରାଜା ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ। ଯେତେବେଳେ ସେ ଯୌବନରେ ପାଦ ଦେଲେ, ଅଶ୍ୱପତି ତାଙ୍କୁ ନିଜ ପତି ନିଜେ ବାଛିବାର ସ୍ୱାଧୀନତା ଦେଲେ। ଅମାତ୍ୟମାନଙ୍କ ସହ ବହୁ ସ୍ଥାନ ଭ୍ରମଣ କଲେ ସାବିତ୍ରୀ ଉପଯୁକ୍ତ ବରପାତ୍ର ପାଇବା ପାଇଁ। ଶେଷରେ ସାଲ୍ଲଦେଶର ରାଜା ଦ୍ୟୁମତ୍ ସେନଙ୍କର ପୁତ୍ର ସତ୍ୟବାନଙ୍କୁ ଅରଣ୍ୟ ମଧ୍ୟସ୍ଥ ଋଷିଙ୍କ ଆଶ୍ରମରେ ଦେଖି ତାଙ୍କୁ ପତି ରୂପେ ମନେ ମନେ ବରଣ କରିନେଲେ। କିନ୍ତୁ ନାରଦ ତାଙ୍କୁ କହିଲେ, ସତ୍ୟବାନ ଅଳ୍ପାୟୁ, ତାର ଆୟୁଷ ଆଉ ମାତ୍ର ଏକ ବର୍ଷ, ତାଙ୍କର ପିତା ଅନ୍ଧ ଏବଂ ରାଜ୍ୟ ଭ୍ରଷ୍ଟ, ମାତ୍ର ସାବିତ୍ରୀ ଥିଲେ ସାଧ୍ୱୀ, ସେ ତାଙ୍କ ପ୍ରତିଜ୍ଞାରେ ଅଟଳ ରହିଲେ। ଅଗ୍ନିକୁ ସାକ୍ଷୀ ରଖି ବାହାହେବା ଏକ ଅନୁଷ୍ଠାନ ମାତ୍ର, ମାତ୍ର ମାନସିକ ବରଣ ହିଁ ଶ୍ରେଷ୍ଠ ବିବାହ, ଏକଥା ଜାଣିଥିଲେ ସାବିତ୍ରୀ। ସତ୍ୟବାନଙ୍କ ସହ ସାବିତ୍ରୀଙ୍କର ବିବାହ ସମ୍ପନ୍ନ ହେଲା। ବିବାହ ପରେ ସାବିତ୍ରୀ ପିତ୍ରାଳୟ ରାଜସୁଖ ଛାଡ଼ି ଅରଣ୍ୟରେ ଶାଶୁ ଶ୍ୱଶୁର ଏବଂ ସ୍ୱାମୀଙ୍କ ସେବାରେ ମନୋନିବେଶ କଲେ। ସତ୍ୟବାନଙ୍କ ଆୟୁଷ ଯେଉଁଦିନ ପୂର୍ଣ୍ଣ ହେବ, ସେଦିନ ବଣରୁ ଫଳମୂଳ ଆଉ ସମିଧ ସଂଗ୍ରହ କରିବାକୁ ଗଲେ ସତ୍ୟବାନ। ତାଙ୍କ ପଛେ ପଛେ ଚାଲିଲେ ସାବିତ୍ରୀ। ବଣ ଭିତରେ ଅସୁସ୍ଥ ହୋଇପଡ଼ିଲେ ସତ୍ୟବାନ। ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ, ଆଉ ଉଠିଲେ ନାହିଁ। ଯେଉଁମାନେ ମାଣତ୍ରୀର କଖାରୁଆ ବୈଦ୍ୟନାଥ ମନ୍ଦିର ଦେଖିଛନ୍ତି, ସାବିତ୍ରୀଙ୍କ କୋଳରେ ମୃତ ସତ୍ୟବାନଙ୍କ ମୁଗୁନିପଥର ମୂର୍ତ୍ତି ଦେଖିଥିବେ ନିଶ୍ଚୟ। ଷୋଡ଼ଶ ଶତାବ୍ଦୀର ମନ୍ଦିର ଗାତ୍ରରେ ଓଡ଼ିଆ ଶିଳ୍ପୀ ପଥରରେ ଖୋଦିତ କରିଛି ଏ କାଳଜୟୀ ଦୃଶ୍ୟ, ଅତୀବ ପ୍ରାଣସ୍ପର୍ଶୀ। ସତ୍ୟବାନଙ୍କ ମୃତ୍ୟୁଶଯ୍ୟା ନିକଟରେ ଉପସ୍ଥିତ ହେଲେ ଯମଙ୍କର ଦୂତ କାଳ ଓ ବିକାଳ। କିନ୍ତୁ ସାବିତ୍ରୀଙ୍କ ପାତିବ୍ରତ୍ୟର ଅଭେଦ୍ୟ ପ୍ରାଚୀର ଅତିକ୍ରମ କରିବା ସମ୍ଭବ।

0: ଥିଲା। ଶେଷକୁ ନିଜେ ଆସିଲେ ଜନ୍ତୁରାଣ, ସତ୍ୟବାନଙ୍କ ଆତ୍ମାକୁ ଧରି ନରକ ଅଭିମୁଖେ ଅଗ୍ରସର ହେଲେ। ପଛେ ପଛେ ଚାଲିଲେ ସାବିତ୍ରୀ, ଏପରିକି ଯମପୁରୀକୁ ବେଷ୍ଟନ କରିଥିବା ବୈତରଣୀ ନଦୀକୁ ମଧ୍ୟ ନିଜର ସତୀତ୍ୱ ବଳରେ ଅତିକ୍ରମ କରିଗଲେ। ଯମରାଜା ସାବିତ୍ରୀଙ୍କ ପ୍ରତିଭକ୍ତିରେ ସନ୍ତୁଷ୍ଟ ହୋଇ ସତ୍ୟବାନଙ୍କ ଜୀବନ ଛଡ଼ା ଯେକୌଣସି ତିନୋଟି ବର ମାଗିବାକୁ କହିଲେ। ସାବିତ୍ରୀ ମାଗିଲେ ଶ୍ୱଶୁରଙ୍କ ଦୃଷ୍ଟି ଫେରିବା ପାଇଁ ବର ଏବଂ ତାଙ୍କର ହୃତ ରାଜ୍ୟ। ଦ୍ୱିତୀୟ ବରରେ ମାଗିଲେ ଦୁଇ କୂଳର ହିତା ହୋଇ ନିଜ ପିତାଙ୍କ ପାଇଁ ପୁତ୍ର ସନ୍ତାନ। ତୃତୀୟ ବର ମାଗିଲେ ନିଜ ଗର୍ଭରୁ ଶତପୁତ୍ର। ଯମରାଜ କହିଲେ ତଥାସ୍ତୁ। ସାବିତ୍ରୀ ଯୁକ୍ତି କଲେ ଏହା କିପରି ସମ୍ଭବ, ସ୍ୱାମୀଙ୍କ ବର୍ତ୍ତମାନରେ ସେ କିପରି ହେବେ ଅନ୍ତଃସତ୍ତ୍ୱା, ନାରୀର ପୁଣ୍ୟ ଏବଂ ଗରିମା ଆଗରେ। ଯମରାଜଙ୍କ ହୃଦୟ ତରଳିଗଲା, ସେ ସତ୍ୟବାନଙ୍କ ଜୀବନ ଫେରାଇଦେଲେ। ତେଣୁ ଆଜି ନାରୀ କେବଳ ନିଜ ସ୍ୱାମୀର ଦୀର୍ଘାୟୁ କାମନା କରିବା ଅନୁଚିତ, ଉଭୟ ପିତ୍ରାଳୟ ଏବଂ ଶ୍ୱଶୁରାଳୟର ସୁଖ ଶାନ୍ତି ପାଇଁ ପ୍ରାର୍ଥନା କରିବା ଉଚିତ। କିମ୍ବଦନ୍ତୀକୁ ଛାଡ଼ି ପୁରାଣ କହେ ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ସବିତା ବା ସୂର୍ଯ୍ୟଙ୍କ ଔରସରେ ତାଙ୍କ ପତ୍ନୀ ପୃଷ୍ଣୀଙ୍କ ଗର୍ଭରୁ ଜାତ କନ୍ୟା ସାବିତ୍ରୀ। ଏ ବେଦମାନଙ୍କୁ ପ୍ରସବ କରିଥିବାରୁ ବେଦ ପ୍ରସବିନୀ, କେହି କେହି ଏହାଙ୍କୁ ଗାୟତ୍ରୀ ବୋଲି ମଧ୍ୟ ବିବେଚନା କରନ୍ତି। ତେବେ ଋକ୍ବେଦରେ ସବିତା ଏକ ସ୍ୱର୍ଣ୍ଣିମ ଦେବତା, କିନ୍ତୁ ଉଷା ଅସାମାନ୍ୟ ସୁନ୍ଦରୀ ଦେବୀ। ତାଙ୍କର ସ୍ତୁତି 20 ସୂକ୍ତରେ ବର୍ଣ୍ଣନା କରାଯାଇଛି। ଏହି ଉଷା ହିଁ ହୁଏତ ସାବିତ୍ରୀ, କାରଣ ସେ ଜ୍ୟୋତିର୍ମୟୀ, ଦାନଶୀଳା, ଅଶ୍ୱବତୀ, ଗୋମତୀ, ବିଶ୍ୱ ସୁବିଧ, ଭୂରି ଚବନ୍ତ ବସ୍ତବେ। ଉଷା ଅଶ୍ୱବତୀ ଅର୍ଥାତ୍ ଧନଧାନ୍ୟରେ ପରିପୂର୍ଣ୍ଣା, ଗୋମତୀ ଅର୍ଥାତ୍ ଧେନୁମାନଙ୍କର ରକ୍ଷାକାରିଣୀ, ଉଭୟ ଅଶ୍ୱ ଓ ଗାଭୀମାନଙ୍କର ଯେ ରକ୍ଷାକାରିଣୀ ସେ ସମ୍ପଦର ପ୍ରତୀକ, ବିଶ୍ୱ ସୁବିଧ ରମଣୀୟ ଧନ ପ୍ରଦାନକାରିଣୀ। ଋଗ୍ବେଦରେ ଉଷା ହିଁ ଆମର ଆରାଧ୍ୟା ସାବିତ୍ରୀ, କାରଣ ଉଷା ହିଁ ସୂର୍ଯ୍ୟଙ୍କଠୁ ଜନ୍ମ ନିଅନ୍ତି। ସାବିତ୍ରୀଙ୍କ ଆରାଧନାରେ ଜଗତର ମୁମୂର୍ଷୁ ପ୍ରାଣୀମାନଙ୍କ ଦେହରେ ଅମରତ୍ୱର ଶୋଣିତ ପ୍ରବାହିତ ହୁଏ। ସେ ପ୍ରବାହର ଶେଷ ନାହିଁ, ହେବ ବି ନାହିଁ। ଏହା ହିଁ ଆଜିର ପ୍ରଣୀତ ବକ୍ତବ୍ୟ।
1: ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନା କରିଥିଲେ ତରୁଣକାନ୍ତି ରାଉତ। ଆକାଶବାଣୀ କଟକ ପ୍ରଚାର କରୁଛି ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 37ତମ ଭାଗ।

ମହାରାଜା ପରୀକ୍ଷିତ ଋଷିପୁତ୍ରଙ୍କ ଠାରୁ ସାପ ପାଇ ଗଙ୍ଗା କୂଳରେ ଉପବାସରେ ବସି ରହିଥିବା କଥା ମୁନିମାନେ ଜାଣିଲେ। ଅତ୍ରି, ବଶିଷ୍ଠ, ଚବନ, ଭୃଗୁ, ବ୍ୟାସ, ଅଙ୍ଗିରା, ପରାଶର, ବିଶ୍ୱାମିତ୍ର, ଉତଥ୍ୟ, ଗୌତମ, ଭରଦ୍ୱାଜ, ମୈତ୍ରେୟ, ନାରଦ ଆଦି ମୁନିଗଣ ଶିଷ୍ୟମାନଙ୍କ ସଙ୍ଗରେ ଆସି ପରୀକ୍ଷିତ ମହାରାଜାଙ୍କ ନିକଟରେ ପହଞ୍ଚିଲେ। ମୁନିମାନଙ୍କୁ ପ୍ରଣାମ କରି ପରୀକ୍ଷିତ କହିଲେ, ସବୁ ରାଜାଙ୍କ ମଧ୍ୟରେ ମୋ ଜୀବନ ଧନ୍ୟ। ମୋର ମରଣ ବେଳେ ମୁନିମାନଙ୍କୁ ଦେଖିବାକୁ ପାଇଲି। ଯେଉଁ କର୍ମ କଲେ ପ୍ରାଣୀମାନେ ମାୟାରୁ ତରିଯାଆନ୍ତି ସେହି କଥା ମୋତେ ଦୟାକରି କହନ୍ତୁ। ପୁତ୍ର ଜନ୍ମେଜୟକୁ ରାଜ୍ୟଭାର ଦେଇ ରାଜା ମୁନିମାନଙ୍କ ମେଳରେ ଗଙ୍ଗା କୂଳରେ କୁଶଶଯ୍ୟାରେ ଶୋଇ କୃଷ୍ଣଙ୍କୁ ସ୍ମରଣା କଲେ। ଦେବତାମାନେ ସ୍ୱର୍ଗରୁ ପୁଷ୍ପବୃଷ୍ଟି କଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 37ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ଷୋଳଭମ ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ ଏହି କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଲଙ୍କାମରିଚ ଫସଲରେ ବର୍ତ୍ତମାନ ସମୟରେ ଶୋଷକ ପୋକ ଯଥା ଜଉ ପୋକ ଓ ପତ୍ରଙ୍କୁଣୀ ପୋକ ଲାଗିବାର ସମ୍ଭାବନା ଅଛି। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ପୋକଗୁଡ଼ିକର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରେଡ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫେନୋଫସ୍ ଓ ଫେନୋପାଇରକ୍ସିମେଟ୍ର ମିଳିତ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳା ମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଶୁଖିଲା ପାଗ ଦେଖି ଏକର ପ୍ରତି 40 ଗ୍ରାମ ଥାଓମେଥୋକ୍ସାମ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳ ମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛିର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼ ଓ 8 ମିଲିଲିଟର ମାଲାଥିଅନ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ଛୋଟ ସଢ଼େଇ କିମ୍ବା ମାଟିରେ କିମ୍ବା ପ୍ଲାଷ୍ଟିକ୍ ଉପରେ ରଖି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ଆସି ସେଥିରେ ପଡ଼ି ମରିଯିବେ। ପବନରୁ ଆମ୍ବକୁ ରକ୍ଷା କରିବା ପାଇଁ ଆମ୍ବ ଗଛରେ ଜାଲ ଲଗାନ୍ତୁ। ବର୍ତ୍ତମାନ ତାପମାତ୍ରା ବୃଦ୍ଧି ହେତୁ ଆମ୍ବ ଗଛରେ ଫଳବିନ୍ଧା ପୋକ ଦେଖାଦେଇପାରେ। ଏଥିପାଇଁ 5 ମିଲିଗ୍ରାମ ଆଜା ଡିରେକ୍ଟିନ୍ 1500 PPM ପ୍ରତି 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ନିୟନ୍ତ୍ରଣ ପାଇଁ 1 ମିଲିଗ୍ରାମ ଲାମ୍ବଡ଼ା ସାଇହେଲୋଥ୍ରିନ୍ 5% ECକୁ ପ୍ରତି 1 ଲିଟର ପାଣିରେ ମିଶାଇ ଶୁଖିଲା ପାଗ ଦେଖି ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗାକୁ କାଟି ପୋଡ଼ି ଦିଅନ୍ତୁ। ଶୁଖିଲା ପାଗ ଦେଖି 10 ଲିଟର ପାଣିରେ କ୍ଲୋରାଟ୍ରାନିଲିପ୍ରୋଲ 18.5% AC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଏହି ସମୟରେ ଗାଈଗୋରୁମାନଙ୍କୁ ପରିଷ୍କାର ଏବଂ ଦରକାର ଅନୁଯାୟୀ ପାଣି ଦିଅନ୍ତୁ। ସକାଳ ଏବଂ ସନ୍ଧ୍ୟା ସମୟରେ ଘାସ ଚରିବା ପାଇଁ ଦିଅନ୍ତୁ। ଦିନରେ 2 ଥର ଗାଧୋଇ ଦିଅନ୍ତୁ। ଦିନ ସମୟରେ ଓଦା ଝୋଟ ବସ୍ତାକୁ ଝରକା ଏବଂ କବାଟରେ ଲଗାନ୍ତୁ। ଭଲ ବାୟୁ ଚଳାଚଳ ପାଇଁ ପଙ୍ଖା ଲଗାନ୍ତୁ। ସକାଳ ସମୟରେ କମ୍ ଖୁଆନ୍ତୁ ଏବଂ ସନ୍ଧ୍ୟା ସମୟରେ ସେମାନଙ୍କୁ ଅଧିକ ଖୁଆନ୍ତୁ। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ। ଦିନବେଳା କୁକୁଡ଼ା ଘରେ ପାଣି ସିଞ୍ଚନ କରନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ।

0: ଲିଟର ଯେମିତି ବେଶୀ ଓଦା ନ ହୁଏ, ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଚାରିପଟେ ଢାଙ୍କିଦେଲେ ଘର ଥଣ୍ଡା ରହିଥାଏ। ସିମେଣ୍ଟ ଓ କଂକ୍ରିଟ ଯୁକ୍ତ ଛାତ ଘରେ ଛେଳି ଓ ମେଣ୍ଢା ରଖୁଥିବା ଚାଷୀମାନେ ଛାତ ଉପରେ ନଡ଼ା ପକାନ୍ତୁ ଏବଂ ଛାତରେ ଧଳା ରଙ୍ଗ ଦିଅନ୍ତୁ। ସମ୍ଭବ ହେଲେ ଛାତକୁ ଅସ୍ଥାୟୀ ସିଲିଂ କରନ୍ତୁ। ଦିନ 10ଟାରୁ 4ଟା ପର୍ଯ୍ୟନ୍ତ ଛେଳି ଓ ମେଣ୍ଢାମାନଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ପୁନରୁଦ୍ଧାର ଓ ଉନ୍ନତି ପାଇଁ ରାଜ୍ୟ ସରକାର ନୂତନ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଗତକାଲି ଭୁବନେଶ୍ୱର ସଂସ୍କୃତି ଭବନରେ ଆୟୋଜିତ ଆଲୋଚନାଚକ୍ରରେ ଚଳଚ୍ଚିତ୍ର ଜଗତର କଳାକାର ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଓଡ଼ିଆ ସିନେମା ରାଜ୍ୟର ଅସ୍ମିତା, ସଂସ୍କୃତି ଓ ଜୀବନଶୈଳୀର ପ୍ରତିଛବି ବୋଲି କହିଛନ୍ତି। ରାଜ୍ୟରେ ଏକ ଚଳଚ୍ଚିତ୍ର ପ୍ରଶିକ୍ଷଣ ପ୍ରତିଷ୍ଠାନ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ରାଜ୍ୟରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପର୍ଯ୍ୟାପ୍ତ ପରିମାଣର ମହଜୁଦ ଥିବା ତୈଳ ବିପଣନ କମ୍ପାନୀମାନେ ସ୍ୱଷ୍ଟ କରିଛନ୍ତି। ଇନ୍ଧନ ଯୋଗାଣ ସ୍ଥିତି ସ୍ୱାଭାବିକ ଓ ସ୍ଥିର ରହିଛି। ଲୋକମାନଙ୍କୁ ଆତଙ୍କିତ ହୋଇ ଅତ୍ୟଧିକ ତୈଳ କ୍ରୟ ନ କରିବାକୁ ତୈଳ କମ୍ପାନୀଗୁଡ଼ିକ ଅନୁରୋଧ କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଣ ନେଇ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ବିଶ୍ୱଶାନ୍ତି, ଦେଶର ଉନ୍ନତି ଓ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦେଶବାସୀଙ୍କୁ ପେଟ୍ରୋଲିୟମ ସାମଗ୍ରୀର ସନ୍ତୁଳିତ ବ୍ୟବହାର କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ସାଧାରଣ ପରିବହନ ସେବାର ସୁପରିଚାଳନା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବସ୍ ଓ ଟ୍ରକ୍ ମାଲିକ ସଂଘ ସହ ତୈଳ କମ୍ପାନୀ ପ୍ରତିନିଧିମାନଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ ରଖିବା, ନିର୍ଦ୍ଦିଷ୍ଟ ଆଉଟଲେଟ୍ରେ ପର୍ଯ୍ୟାପ୍ତ ଇନ୍ଧନ ମହଜୁଦ ରଖିବା ଏବଂ ଜାତୀୟ ରାଜପଥ କଡ଼ରେ ଚିହ୍ନିତ ପମ୍ପ ମାଧ୍ୟମରେ ଯୋଗାଣ ସୁନିଶ୍ଚିତ କରିବା ଲାଗି ନିଷ୍ପତ୍ତି ହୋଇଛି। ଭାରତୀୟ ଜନସଞ୍ଚାର ସଂସ୍ଥାନର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର ଓଡ଼ିଶା ସୂଚନା ସେବାର ନବନିଯୁକ୍ତ ଅଧିକାରୀମାନଙ୍କୁ ସରକାରୀ ପଦକ୍ଷେପ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଚ୍ଚୋଟତା, ସମ୍ଭେଦନଶୀଳତା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଆଇଆଇଏମ୍ସି ଢେଙ୍କାନାଳରେ ଓଡ଼ିଶା ସୂଚନା ସେବା ଅଧିକାରୀମାନଙ୍କ ଦଶଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଯାପନୀ ଅଧିବେଶନରେ ଡକ୍ଟର ଗୌର କହିଛନ୍ତି, ତୃଣମୂଳ ସ୍ତରରେ ଗଣତାନ୍ତ୍ରିକ ଯୋଗାଯୋଗ ଓ ସୁଶାସନ ସୁଦୃଢ଼ କରିବାରେ ସୂଚନା ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଆଜି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରିଥାନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ।

0: ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତା 18-25 ତାରିଖ ସୋମବାରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଛି। ପ୍ରତ୍ୟେକ ବ୍ଲକ ଓ ଗ୍ରାମାଞ୍ଚଳରେ ପାଠାଗାର ସ୍ଥାପନ ସହ ଅମୃତ ସରୋବର ଯୋଜନାରେ 5 ଆଦର୍ଶ ପୁଷ୍କରିଣୀର ବିକାଶ ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଗ୍ରାମ ଉନ୍ନୟନ ସମ୍ପର୍କିତ ଯୋଜନାଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଋଷି ଲକ୍ଷ୍ମଣ ଶିଶୁ ଆଶ୍ରମରେ କଠିନ ବର୍ଜ୍ୟବସ୍ତୁର ପୁନଃ ବ୍ୟବହାର ଏବଂ ନାଲସାର ଦେୟମୁକ୍ତ ହେଲ୍ପଲାଇନ୍ର ସଠିକ୍ ବ୍ୟବହାର ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ସରଦାପୁର ଗ୍ରାମରେ ମା' ଠାକୁରାଣୀଙ୍କ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି। ପାନାବେଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମର ଦେବାଦେବୀମାନଙ୍କୁ ଏଥିରେ ନିମନ୍ତ୍ରଣ କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ସମାଜ କଲ୍ୟାଣ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ ଜିଲ୍ଲାର ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ବେଲଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରେତଙ୍ଗ କଲୋନୀସ୍ଥିତ ରେଳବାଇ କଲ୍ୟାଣ ମଣ୍ଡପରେ 70ତମ ରେଳସେବା ପୁରସ୍କାର ଉତ୍ସବରେ 60 କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଛି। ଖୋର୍ଦ୍ଧା ରୋଡ୍ ମଣ୍ଡଳ ବିଶିଷ୍ଟ ରେଳସେବା ପୁରସ୍କାରରେ 4 ଦକ୍ଷତା ସିଲ୍ଡ ହାସଲ କରିଛି। ମୌସୁମୀ ଋତୁରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବନ୍ୟାପ୍ରବଣ ଅଞ୍ଚଳରେ ପୂର୍ବ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା 26 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ରେ ପହଞ୍ଚିବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ କିଶୋରୀ କନ୍ୟାର ଯତ୍ନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସଞ୍ଜୟ ସ୍ୱାଇଁ।
2: ଶୈଶବର ଅତିରିକ୍ତ ସୁରକ୍ଷା ବଳୟରୁ ମୁକ୍ତ ହୋଇ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାଧୀନ ଯୁବାବସ୍ଥାରେ ପ୍ରବେଶ କରିବା ପାଇଁ ବ୍ୟାକୁଳିତ ହେଉଥିବା 10-19 ବର୍ଷ ବୟସର ମଧ୍ୟବର୍ତ୍ତୀ ଜୀବନକାଳକୁ କୈଶୋର ଅବସ୍ଥା କୁହାଯାଏ। ଏହି ଅବସ୍ଥାର ଉପଯୁକ୍ତ ଯତ୍ନ ଭବିଷ୍ୟତର ସୁସ୍ଥ, ଶିକ୍ଷିତ ତଥା ଦାୟିତ୍ୱ ସମ୍ପନ୍ନ ନାଗରିକ ଗଠନର ଭିତ୍ତି ସ୍ଥାପନ କରିଥାଏ। କିଶୋରୀ କନ୍ୟାମାନଙ୍କର ପୁଷ୍ଟି, ଋତୁସ୍ରାବ, ଶିକ୍ଷା, ମାନସିକ ସ୍ୱାସ୍ଥ୍ୟ, ମାଦକଦ୍ରବ୍ୟ ବ୍ୟବହାର ନିଷେଧ, ଆଘାତ ଏବଂ ହିଂସା ବିପକ୍ଷ ଆତ୍ମରକ୍ଷା କୌଶଳ, ଅଣସଂକ୍ରାମକ ରୋଗ ତଥା ଯୌନ ଓ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ ଯତ୍ନ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ପାଇଁ ଅତ୍ୟନ୍ତ ଉପାଦେୟ। ଶୈଶବ ଏବଂ କିଶୋରୀ ଅବସ୍ଥାରେ ନିରୋଗ ଏବଂ ସ୍ୱାସ୍ଥ୍ୟବତୀ ରହିଲେ ପରବର୍ତ୍ତୀ କାଳରେ ମାତୃତ୍ୱଜନିତ ବିପଦଗୁଡ଼ିକର ସମ୍ଭାବନା କ୍ଷୀଣ ହୋଇଥାଏ। ଆଜି କିଶୋରୀ କନ୍ୟାମାନଙ୍କୁ ବିନ୍ସ, ଡାଲି, ଶସ୍ୟ, ସବୁଜ ପନିପରିବା, ଫଳ, ଘିଅ ଆଦି ସହ ସମ୍ଭବ ହେଲେ ଦୁଗ୍ଧ କିମ୍ବା ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା, ମାଛ, କୁକୁଡ଼ା ଓ ମାଂସ ପରି ପୁଷ୍ଟିକର ସନ୍ତୁଳିତ ଖାଦ୍ୟ ଖୁଆଇଲେ ସେମାନେ ସୁସ୍ଥ ଏବଂ ବଳିଷ୍ଠ ହୋଇ ଆସନ୍ତା ଦିନମାନଙ୍କରେ ସୁସ୍ଥ ସନ୍ତାନମାନଙ୍କୁ ଜନ୍ମ ଦେବେ। ସକାଳ ଜଳଖିଆ ଠିକ୍ ସମୟରେ ସନ୍ତୁଳିତ ରୂପେ ଗ୍ରହଣ କରିବା ଅତ୍ୟନ୍ତ ଆବଶ୍ୟକ। ମେଦବହୁଳତା ହ୍ରାସ ପାଇଁ ପ୍ରାତଃଭୋଜନ ନ କରିବା ଭ୍ରମାତ୍ମକ, ବରଂ ଏହାଦ୍ୱାରା ମେଦବହୁଳତା ବୃଦ୍ଧି ପାଇଥାଏ। ଦୈନିକ ଅତିକମ୍ରେ 6-8 ଗ୍ଲାସ୍ ତରଳ ଦ୍ରବ୍ୟ ଯଥା ଜଳ, ବିନା ଚିନିର ତାଜା ଫଳରସ ଏବଂ କ୍ଷୀରପାନ କରିବା କିଶୋରୀ କନ୍ୟାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉପାଦେୟ। ଆଜିକାଲି କିଶୋରୀମାନେ ପତଳା ହେବା ପାଇଁ ସ୍ୱଳ୍ପାହାରୀ ହେବା ଦ୍ୱାରା ନିମ୍ନ ଓଜନ ସ୍ତରକୁ ଚାଲିଯାଉଛନ୍ତି, ଯାହା ଉତ୍ତମ ସ୍ୱାସ୍ଥ୍ୟର ପରିପନ୍ଥୀ। ସେହିପରି ଅତ୍ୟଧିକ ସ୍ନେହସାର ଏବଂ ଶ୍ୱେତସାର ଥିବା ବଜାରର ଚଟପଟା ଫାଷ୍ଟଫୁଡ଼୍ ଖାଇ କିଶୋରୀମାନେ ଅତିରିକ୍ତ ମେଦବହୁଳତାର ଶିକାର ହେବା ସହ ବିଭିନ୍ନ ଅନ୍ତଃସ୍ରାବୀ ହର୍ମୋନ୍ ଅସନ୍ତୁଳନତାରେ ପୀଡ଼ିତ ହୋଇ ଋତୁଚକ୍ର ଏବଂ ପ୍ରଜନନ କ୍ଷମତାକୁ ବିପର୍ଯ୍ୟସ୍ତ କରି ପକାଉଛନ୍ତି। ସରକାରୀ ସ୍ତରରେ ପ୍ରଚଳିତ ସହଯୋଗୀ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର ସାଥୀମାନେ ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସଚେତନତା ବାର୍ତ୍ତାଗୁଡ଼ିକ ଶିକ୍ଷିତା କିଶୋରୀମାନେ ସହଜରେ ପ୍ରକୃତ କ୍ଷେତ୍ରରେ ପ୍ରୟୋଗ କରିପାରନ୍ତି। କୈଶୋର ସ୍ୱାସ୍ଥ୍ୟ ଦିବସ, ଶ୍ରଦ୍ଧା କ୍ଲିନିକ୍, ଋତୁସ୍ରାବଜନିତ ସ୍ୱଚ୍ଛତା କାର୍ଯ୍ୟକ୍ରମ ତଥା ସାପ୍ତାହିକ ଲୌହସାର ବିତରଣ କାର୍ଯ୍ୟକ୍ରମ ଏବଂ ବାର୍ଷିକ 2 କୃମିନାଶକ ବଟିକା ସେବନ କାର୍ଯ୍ୟକ୍ରମଗୁଡ଼ିକର ସିଂହଭାଗ ହିତାଧିକାରୀ କିଶୋରୀ କନ୍ୟାମାନେ ହେବା ବିଧେୟ। କିଶୋରୀ କନ୍ୟାମାନେ 18 ବୟସ ପରେ ବିବାହ କରିବା ଉଚିତ, କାରଣ ସେତେବେଳକୁ ଶାରୀରିକ ଓ ମାନସିକ ରୂପେ ସେମାନେ ପୂର୍ଣ୍ଣ ବିକଶିତ ହେବା ସହ ଗର୍ଭଧାରଣ

ପ୍ରସାରଣ ପାଇଁ ଉତ୍ତମ ରୂପେ ପ୍ରସ୍ତୁତ ହୋଇସାରିଥାନ୍ତି, ଏଣୁ ଗର୍ଭାବସ୍ଥା ଓ ସନ୍ତାନ ପ୍ରସବରେ ପ୍ରାୟତଃ ସମସ୍ୟା ଦେଖାଦେଇନଥାଏ। କିଶୋରୀ ଅବସ୍ଥାରେ ଅବସାଦଗ୍ରସ୍ତ ଓ ଚିତ୍ତଚାଞ୍ଚଲ୍ୟ ଦୁଇଟି ବିଷମ ମାନସିକ ସମସ୍ୟା, ଏହାସହ ବ୍ରଣ ଏବଂ ଋତୁସ୍ରାବଜନିତ ଉଦରପୀଡ଼ା ସମସ୍ୟା ସମ୍ପର୍କିତ ସମୟ ଉପଯୋଗୀ ଉପଯୁକ୍ତ ସକାରାତ୍ମକ ପରାମର୍ଶ କିଶୋରୀ କନ୍ୟାମାନଙ୍କ ଯତ୍ନର ଏକ ପ୍ରମୁଖ ବିଷୟ। ଅସ୍ଥିର କିଶୋରାବସ୍ଥାରେ ଧୂମପାନ, ମଦ୍ୟପାନ

0: ଧୂମପାନ, ମଦ୍ୟପାନ ଏବଂ ଅନ୍ୟାନ୍ୟ ଉତ୍କଟ ନିଷିଦ୍ଧ ମାଦକ ଦ୍ରବ୍ୟଗୁଡ଼ିକର ସ୍ୱାଦ ଜାଣିବା ତଥା ସେଗୁଡ଼ିକ ସେବନର ଚାଞ୍ଚଲ୍ୟକର ଅନୁଭୂତିକୁ ଅଙ୍ଗେ ନିଭାଇବା ପାଇଁ ମନ ଉଚ୍ଚାଟ ହୋଇଥାଏ। ମାତ୍ର ସେଗୁଡ଼ିକ କବଳରେ ଥରେ କବଳିତ ହୋଇଗଲେ ସେଥିରୁ ନିଷ୍କୃତି ମିଳିବା ଦୁଃସାଧ୍ୟ ହୋଇପଡ଼େ। ସେହିପରି କଞ୍ଚା ବୟସରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖିବା ଅବାଞ୍ଛିତ ଗର୍ଭଧାରଣ ଏବଂ HIV ତଥା ଅନ୍ୟାନ୍ୟ ଯୌନ ସଂକ୍ରମଣର କାରଣ ହୋଇଥାଏ। ଏଣୁ କିଶୋରୀ କନ୍ୟାମାନଙ୍କୁ ଉପଯୁକ୍ତ ସମୟରେ ସଠିକ୍ ଯୌନ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କରାଯିବା ବାଞ୍ଛନୀୟ। ସର୍ବୋପରି ସୁଷମ ଖାଦ୍ୟ, ସୁଶିକ୍ଷା, ସ୍ୱାସ୍ଥ୍ୟ ସମ୍ପର୍କିତ ସଚେତନତା, ମାଦକ ଦ୍ରବ୍ୟଠାରୁ ନିରାପଦ ଦୂରତ୍ୱ ରକ୍ଷା କରି ନିୟମିତ ଶାରୀରିକ ବ୍ୟାୟାମ କରିବା ଦ୍ୱାରା ଜଣେ କିଶୋରୀ କନ୍ୟା ସମାଜ ଉପଯୋଗୀ, ସୁସଂସ୍କୃତା, ସୁଶୀଳା ଏବଂ ସ୍ୱାସ୍ଥ୍ୟବତୀ ନାରୀରେ ରୂପାନ୍ତରିତ ହୋଇପାରିବ। ଏପରି କନ୍ୟାମାନେ ଭବିଷ୍ୟତର ଦାୟିତ୍ୱ ସମ୍ପନ୍ନ ସୁନାଗରିକମାନଙ୍କୁ ଜନ୍ମ ଦେଇ ଦେଶ ଗଠନର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇପାରିବେ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ କିଶୋରୀ କନ୍ୟାର ଯତ୍ନ, ଏ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୟ ସ୍ୱାଇଁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ IPL କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 7 ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟ ସାଂସ୍କୃତିକ ଏବଂ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଭବ୍ୟ ସ୍ୱାଗତ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପୀୟ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପ ସଂଘ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସେଠାକାର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଶ୍ରୀ ମୋଦି ଆଜି ସମ୍ବୋଧନ କରିବା ସହ ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ବାଣିଜ୍ୟ ଦୃଷ୍ଟିକୋଣରୁ ନେଦରଲାଣ୍ଡସ୍ ହେଉଛି ଭାରତର ଏକ ପ୍ରମୁଖ ଅର୍ଥନୈତିକ ଅଂଶୀଦାର। ଭାରତର ରପ୍ତାନୀ ଏବଂ ନିବେଶ କ୍ଷେତ୍ରରେ ନେଦରଲାଣ୍ଡସ୍ର ପ୍ରମୁଖ ଭୂମିକା ରହିଛି। ଜଳ ପରିଚାଳନା, ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ଅର୍ଥନୀତି, କୃଷି ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ସୁଦୃଢ଼ ଦ୍ୱିପାକ୍ଷିକ ସହଭାଗିତା ରହିଛି। ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଶେଷ କରି ଶ୍ରୀ ମୋଦି ନେଦରଲାଣ୍ଡସରେ ପହଞ୍ଚିଛନ୍ତି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲାଣ୍ଡସରୁ ଆଜି ସ୍ୱିଡେନ୍ର ଗୋଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଗତକାଲି ଆର୍ଏନ୍ କାଓ ସ୍ମାରକୀ ବକ୍ତୃତା ପ୍ରଦାନ କରି ଶ୍ରୀ ଶାହା କହିଛନ୍ତି, ଭାରତୀୟ ସୁରକ୍ଷା ସଂସ୍ଥାଗୁଡ଼ିକ ନିଶାଦ୍ରବ୍ୟ କାରବାର ଏବଂ ପ୍ରତିହତ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ନିଶାଦ୍ରବ୍ୟ ଚାଲାଣ ଆଇନ ଶୃଙ୍ଖଳା ସମସ୍ୟା ସୃଷ୍ଟି କରିବା ସହ ସମାଜ ଏବଂ ଭବିଷ୍ୟତ ପିଢ଼ି ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ନିଶାଦ୍ରବ୍ୟ କାରବାର ପ୍ରତି ଭାରତର ଶୂନ୍ୟ ସହନଶୀଳତା ନୀତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ଶାହା କହିଛନ୍ତି, ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ନିଶାଦ୍ରବ୍ୟ କାରବାର ଜନିତ ଅର୍ଥକୁ ଆତଙ୍କବାଦୀ ଏବଂ ଅପରାଧ କାର୍ଯ୍ୟକଳାପରେ ବିନିଯୋଗ କରାଯାଉଛି ବୋଲି ଶ୍ରୀ ଶାହା କହିଛନ୍ତି। ରାମେଶ୍ୱରନାଥ କାଓଙ୍କ ସ୍ମୃତିରେ 2007

ଆର୍ଏନ୍ କାଉ ସ୍ମାରକୀ ବକ୍ତୃତା ପ୍ରତିଷ୍ଠା କରାଯାଇଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ସିକ୍କିମ୍ ଗସ୍ତରେ ଯିବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସିକ୍କିମ୍ ଗସ୍ତ। ସିକ୍କିମ୍ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉପରାଷ୍ଟ୍ରପତି ଗ୍ୟାଙ୍ଗଟକ୍ଠାରେ ଏକ ସମାରୋହରେ ଯୋଗଦେବେ। ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଏହି ସମାରୋହରେ ଯୋଗଦେବେ। ସିକ୍କିମ୍ ଆଜି ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହାରେ ଭାରତର 22ତମ ରାଜ୍ୟ ଭାବେ ଏହା ମାନ୍ୟତା ଲାଭ କରିଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା ମହିଳା ସଶକ୍ତିକରଣ କମିଟି ଗଠନ କରିଛନ୍ତି। ଲୋକସଭାରେ ବିଜେପି ସଦସ୍ୟ ଡକ୍ଟର ଡଗୁବତୀ ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଲୋକସଭାର 18 ଜଣ ଏବଂ ରାଜ୍ୟସଭାର 10 ଜଣ ସଦସ୍ୟ ରହିଛନ୍ତି। ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ଲୋକସଭାର ହେମାମାଳିନୀ, ହରସିମରତ କୌର, ବାଦଲ ଏବଂ ଇକ୍ରା ଚୌଧୁରୀ ପ୍ରମୁଖ ରହିଥିବା ବେଳେ ରାଜ୍ୟସଭାରୁ ସୁଧାମୂର୍ତ୍ତି, ପିଟି ଉଷା ଏବଂ ସ୍ୱାତି ମାଲିୱାଲ ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି। ପେଟ୍ରୋଲ ରପ୍ତାନୀ ଉପରେ ସରକାର ଲିଟର ପିଛା 3 ଟଙ୍କା ଅତିରିକ୍ତ ଶୁଳ୍କ ଲାଗୁ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଗତକାଲି ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଡିଜେଲ ରପ୍ତାନୀ ଉପରେ ଅତିରିକ୍ତ ଉତ୍ପାଦ ଶୁଳ୍କ 23 ଟଙ୍କାରୁ 16.50 ଟଙ୍କାକୁ ହ୍ରାସ କରାଯାଇଛି। ବିମାନ ଟର୍ବାଇନ୍ ଇଞ୍ଜିନ୍ ତୈଳ ଉପରେ ମଧ୍ୟ ଅତିରିକ୍ତ ଉତ୍ପାଦ ଶୁଳ୍କ 33 ଟଙ୍କାରୁ 16 ଟଙ୍କାକୁ ହ୍ରାସ କରାଯାଇଛି। ସଂଶୋଧିତ ଦର ଆଜିଠାରୁ ଲାଗୁ ହେବା ସହ 15 ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ଘରୋଇ ବ୍ୟବହାର ପାଇଁ ପେଟ୍ରୋଲ ଓ ଡିଜେଲ ଉପରେ ବର୍ତ୍ତମାନ ଜାରି ରହିଥିବା ଉତ୍ପାଦ ଶୁଳ୍କରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହର୍ମୁଜ୍ ପ୍ରଣାଳୀ ଉନ୍ମୁକ୍ତ କରାଯିବ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ଏକ ଟେଲିଭିଜନ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତି ମଧ୍ୟରେ ଆମେରିକା ଗ୍ରହଣ କରିଥିବା ପଦକ୍ଷେପ ସଠିକ୍ ବୋଲି ସ୍ୱଷ୍ଟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଚାଲିଥିବା ଆଲୋଚନା ଉପରେ ଆଲୋକପାତ କରି ଶ୍ରୀ ଟ୍ରମ୍ପ୍ କହିଛନ୍ତି, ତେହେରାନ ଦୁଇ ଦେଶ ମଧ୍ୟରେ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ କରେ ନାହିଁ। ଅନ୍ୟ ଏକ ସାକ୍ଷାତକାରରେ ଶ୍ରୀ ଟ୍ରମ୍ପ୍ ଚୀନ୍ ଗସ୍ତ ଉପରେ ଆଲୋକପାତ କରିଛନ୍ତି। ଚୀନ୍ ଗସ୍ତ ଶେଷ କରି ଫେରିବା ସମୟରେ ଏୟାରଫୋର୍ସ ୱାନ୍ରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଦୁଇ ଦେଶ ମଧ୍ୟରେ କେତେକ ପ୍ରମୁଖ ବାଣିଜ୍ୟ ଚୁକ୍ତି ହୋଇଛି। ଏହାର ଫଳାଫଳ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଚୀନ୍ 200 ବୋଇଙ୍ଗ୍ ବିମାନ କିଣିବା ପାଇଁ ସହମତି ପ୍ରକାଶ କରିଥିବା ଶ୍ରୀ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ଉପରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତିକା ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ସେମାନଙ୍କର ଯୋଗାଯୋଗ ସୂଚନା ଅପଡେଟ୍ କରିପାରିବେ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ କହିଛି। ପ୍ରଥମ ଏବଂ ଦ୍ୱିତୀୟ ପସନ୍ଦର ପରୀକ୍ଷା ପାଇଁ ସହର ମନୋନୀତ କରିପାରିବେ। ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ପରୀକ୍ଷା ପାଇଁ ଆସନ୍ତା ମାସ 21 ତାରିଖ ଧାର୍ଯ୍ୟ ହୋଇଛି। ଏନ୍ଟିଏ ପକ୍ଷରୁ ଏ ସଂକ୍ରାନ୍ତ ସୂଚନା ଗତକାଲି ପ୍ରଦାନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ପ୍ରାମାଣିକ ସୂଚନା ପାଇଁ ଏନ୍ଟିଏର ସରକାରୀ ଯୋଗାଯୋଗ ମାଧ୍ୟମକୁ ଉପଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଗତ 3 ତାରିଖରେ ହୋଇଥିବା ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ବାତିଲ କରାଯାଇଥିଲା। ଏହାର ତଦନ୍ତ ସିବିଆଇ କରୁଛି। ଇତିମଧ୍ୟରେ ଆଗାମୀ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକ୍ନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 7 ୱିକେଟ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 187 ରନ୍ ସଂଗ୍ରହ କରିପାରିଥିଲା। ଦଳ ପକ୍ଷରୁ କାର୍ତ୍ତିକ ଶର୍ମା ସର୍ବାଧିକ 71 ରନ୍ ସଂଗ୍ରହ କରିଥିଲେ। 188 ରନ୍ର ବିଜୟ

ଲକ୍ଷ୍ୟକୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 16 ଓଭର 4 ବଲ୍ରେ 3 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ମିଚେଲ୍ ମାର୍ସ 38 ବଲ୍ରୁ ଚିତ୍ତାକର୍ଷକ 90 ରନ୍ ସଂଗ୍ରହ କରିଥିଲେ। ମାର୍ସଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ପରେ ମଧ୍ୟ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପଏଣ୍ଟ ତାଲିକାର ସର୍ବନିମ୍ନ ସ୍ଥାନରେ ରହିବା ସହ ପ୍ଲେ ଅଫ୍ରୁ ବାଦ୍ ପଡ଼ିଛି। ଚେନ୍ନାଇ ସୁପର କିଙ୍ଗ୍ସ 6 ସ୍ଥାନରେ ରହିଛି। ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଦେଶର କେତେକ ପ୍ରାନ୍ତରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ଆଜି ପ୍ରବଳ ଗରମ ଅନୁଭୂତ ହେବ। କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ଏବଂ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ତାଙ୍କ ପ୍ରତିପକ୍ଷଙ୍କ ସହ ଆଜି କରିବେ ଦ୍ୱିପାକ୍ଷିକ ଆଲୋଚନା। 2047 ସୁଦ୍ଧା ନିଶାମୁକ୍ତ ଭାରତ ଗଠନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ମହିଳା ସଶକ୍ତିକରଣ କମିଟି ଗଠନ କଲେ ଲୋକସଭା ବାଚସ୍ପତି। ଉନ୍ମୁକ୍ତ ହେବ ହର୍ମୁଜ୍ ପ୍ରଣାଳୀ ଏବଂ ଇରାନ୍କୁ ପରମାଣୁ ଅସ୍ତ୍ର ହାସଲ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ

ସନ୍ତଳେଖର ଶେଷଲା ଆକାଶବାଣୀ ବାରିପଦା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। ଦେତକଣ୍ଠ ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ ଏବଂ ରୀତି ମହାନ୍ତି, ଗୀତ ରଚନା କରିଛନ୍ତି ଶିବକୁମାର ରଥ। ଯେବେ ଜୀବନର ସଞ୍ଜ ବେଳାରେ କାଳିମା ଆସିବ ଫେରି, ଥରଟିଏ ସାଥୀ ସଜଳ ଆଖିରେ ପଛକୁ ଚାହିଁବା ଫେରି। ଦେତକଣ୍ଠ ଶିଳ୍ପୀ ଶେଖର ଚନ୍ଦ୍ର ଘୋଷ ଏବଂ ରୀତି ମହାନ୍ତି।

ସୁଗମ ସଙ୍ଗୀତ ଶୁଣିଲେ। ଦତକଣ୍ଠ ଶିଳ୍ପୀ ଥିଲେ ଶେଖର ଚନ୍ଦ୍ର ଘୋଷ ଏବଂ ରୀତି ମହାନ୍ତି। ଗୀତ ରଚନା କରିଥିଲେ ଶିବକୁମାର ରଥ।

ସଧବା ନାରୀ ପାଇଁ ତାର ପତି ବ୍ରହ୍ମା ବିଷ୍ଣୁ ଶିବଙ୍କର ମିଳିତ ଅବତାର। ତା ପାଇଁ ତାର ପତି ସତ୍ୟଶିବ ସୁନ୍ଦର ପତିର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରି କେତେ ବ୍ରତ ଉପବାସ କରେ ସେ। ପତି ପରମେଶ୍ୱର ଏହି ଭାବନାକୁ ମନରେ ବଦ୍ଧମୂଳ କରେ ସେ। ସତ୍ୟବାନଙ୍କ ନିକଟରେ ନିଜର ମନ ଓ ହୃଦୟ ଏପରିକି ନିଜକୁ ସମର୍ପି ଦେଇ ଶାଶୁ ଶ୍ୱଶୁର ଏବଂ ପତିଙ୍କ ସେବାରେ ସମୟ ବିତାନ୍ତି ସାବିତ୍ରୀ। ଛାଇପରି ପ୍ରତି ମୁହୂର୍ତ୍ତରେ ପତିଙ୍କ ସହ ସମୟ ବିତାନ୍ତି ସେ। ଆଖି ଆଗରୁ ଗୋଟିଏ ମୁହୂର୍ତ୍ତର ବିଚ୍ଛେଦ ବି ତାଙ୍କୁ ଲାଗି ଯୁଗ ଯୁଗ ପରି। ମନରେ ସ୍ନେହ ପ୍ରେମ ତ୍ୟାଗ ଆଉ ସମର୍ପଣର ଭାବନା ଦୃଢ଼ୀଭୂତ ହୁଏ ଦିନକୁ ଦିନ।

ଚାହୁଁ ଚାହୁଁ ବିତିଯାଏ ଗୋଟିଏ ବର୍ଷ, ଆସିଯାଏ ସେ ଦୁଃଖଦ ମୁହୂର୍ତ୍ତ। ବିବ୍ରତ ହୋଇ ପଡ଼ନ୍ତି ସାବିତ୍ରୀ, ଛନକ ପଶି ମନରେ, ଆଖି ଆଗରେ ଗୋଟିଏ ସେ ସ୍ୱାମୀଙ୍କୁ ହରାଇବାର କଳାବାଦଲ, ମନେ ମନେ ସ୍ମରଣ କରନ୍ତି ସେ ଭଗବାନଙ୍କୁ, ଗୁହାରି କରନ୍ତି ଏ ରାତି ନ ପାହୁ, କାରଣ ରାତିର ଅନ୍ଧକାରଠାରୁ ବେଶି ମୂଲ୍ୟବାନ ତାଙ୍କ ପତିଙ୍କ ଜୀବନ।

ବିଧିର ବିଧାନ ବଡ଼ ବିଚିତ୍ର। ପରଦିନ ସାବିତ୍ରୀଙ୍କ ସହ କାଠ ସଂଗ୍ରହ ଉଦ୍ଦେଶ୍ୟରେ ବନକୁ ଗମନ କରନ୍ତି ସତ୍ୟବାନ। ବୃକ୍ଷରେ ଚଢ଼ି କାଠଛେଦନ ସମୟରେ ଭୂପତିତ ହୁଅନ୍ତି ସେ, ଉଡ଼ିଯାଏ ପ୍ରାଣବାୟୁ। ସାବିତ୍ରୀଙ୍କ ଆଖିରେ ଅନ୍ଧକାରର ଛାଇ, ଦୁଇ ଆଖିରୁ ବହିଯାଏ ଶ୍ରବଣର ଧାରା। ସତ୍ୟବାନଙ୍କ ନିସ୍ତେଜ ଶରୀରକୁ କୋଳେଇ ନେଇ ଗୁହାରି କରନ୍ତି ଭଗବାନଙ୍କୁ ଫେରାଇ ଦେବାକୁ ତାଙ୍କ ଶଙ୍ଖା ଆଉ ସିନ୍ଦୁର।

ଶେଷରେ ନିଜର ଅସୀମ ଧୈର୍ଯ୍ୟ, ସାହସ, ଭକ୍ତି, ପତିପ୍ରଥା ଆଉ ସତୀତ୍ୱ ନିକଟରେ ହାର ମାନନ୍ତି ମୃତ୍ୟୁର ଦେବତା ସ୍ୱୟଂ ସମନ, ଫେରାଇ ଦିଅନ୍ତି ସତ୍ୟବାନଙ୍କ ଜୀବନ, ସତୀତ୍ୱ ଆଉ ପତିବ୍ରତାର ଜୟ ହୁଏ, ଫେରିଆସେ ଆନନ୍ଦ। ପତି ସତ୍ୟବାନଙ୍କୁ ପୁନର୍ଜୀବିତ ଦେଖି ଆନନ୍ଦରେ ଉଲ୍ଲେସ ଉଠନ୍ତି ସେ, ଭଗବାନଙ୍କୁ ଶତଧନ୍ୟବାଦ ଦେଇ ଗାଇ ଉଠନ୍ତି ପୁନର୍ମିଳନର ସଙ୍ଗୀତ।

ଶିଳ୍ପୀ ଅରୂପ କୁମାର ମହାନ୍ତ ଏବଂ ସାଥୀଙ୍କ ପରିବେଶିତ ପରେ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12:30। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

ନମସ୍କାର ଭଉଣୀ, ପବିତ୍ର ସାବିତ୍ରୀ ଅମାବାସ୍ୟା ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଆଜି ଏ ଅବସରରେ ଆପଣମାନଙ୍କ ପାଇଁ ପ୍ରଚାର କରୁଛୁ ସଙ୍ଗୀତ ରୂପକ ମହାସତୀ ସାବିତ୍ରୀ, ରଚନା ସରଳବେଳ ମୂଳିଆ, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ଶାନ୍ତିପ୍ରିୟା ମହାପାତ୍ର।

0: ମହାରାଜ
1: କୁହରାଣୀ,
0: ଜେମାଙ୍କର ଚିତ୍ରପଟ ନେଇ ବର ଅନ୍ୱେଷଣରେ ଦୂତ ସେଦିନୁ ଗଲାଣି ଯେ, କାହିଁ ଏଯାଏ ତ ଫେରିଲାନି?
1: ସେଇ କଥା ଚିନ୍ତା କରି ମୋର ମଧ୍ୟ ମନ ସ୍ଥିର ରହୁନାହିଁ ରାଣୀ।
2: ମଦ୍ରରାଜ ଅଶ୍ୱପତିଙ୍କୁ ମର୍କଟମୁଖ ଦୂତର ଅନେକ ଅନେକ ଦଣ୍ଡବତ।
0: ଏଇ ତ ପାର୍ଟିରୁ ଆମର କଥା ସରିନି, ଦୂତ ଆସି ହାଜର।
1: କହ ଦୂତ, କୁଶଳ ସମାଚାର ଘେନି ଫେରିଛୁ ତ?

0: ମହାରାଜ ଅନୁମତି ଦେଲେ ମୁଁ ଗୋଟିଏ ପ୍ରସ୍ତାବ ଦିଅନ୍ତି।
1: କୁହ ରାଣୀ, କି ପ୍ରସ୍ତାବ?
0: ପତି ନିର୍ବାଚନର ଦାୟିତ୍ୱ ସ୍ୱୟଂ ଜେମାଙ୍କ ଉପରେ ନ୍ୟସ୍ତ କରାଗଲେ କେମିତି ହୁଅନ୍ତା?
1: ସାବିତ୍ରୀ ନିଜେ କରିବ ତାର ପତି ନିର୍ବାଚନ।
0: ସଖୀ ମେଳରେ ନାନା ସ୍ଥାନ ଭ୍ରମଣ କରି ଜେମାଙ୍କର ମନ ପରିବର୍ତ୍ତନ ସାଙ୍ଗକୁ ସିଏ ଯଦି ନିଜ ମନ ଲକ୍ଷି।
1: ହଁ ହଁ ହଁ, ତମେ ଉପଯୁକ୍ତ ପରାମର୍ଶ ଦେଇଛ ରାଣୀ। ମୁଁ ଯାଉଛି, ଏ କ୍ଷଣି ତାର ଯାତ୍ରା ଲାଗି ବ୍ୟବସ୍ଥା କରିବି।
2: କଣ କହିଲ ଜିମା, ମୁଣ୍ଡରେ ଗଛାଏ ଜାଳାଣି କାଠ ମୁଣ୍ଡେଇ ଆଶ୍ରମ ଆଡ଼କୁ ଯାଉଥିଲେ?
3: ହଁ ସଖୀ, ଦେହରେ ଗୈରିକ ବସନ, ତେଜୁଦୀପ୍ତ ସୌମ୍ୟକାନ୍ତି, ଆଜାନୁଲମ୍ବିତ ବାହୁ, ସୁନ୍ଦର ସୁଠାମ ଯୁବା, ବନଫୁଲ ମାଳାରେ ବିମଣ୍ଡିତ ଜଟା, ଆହ, ସେଇ ଋଷିପୁତ୍ରଙ୍କୁ ମୁଁ ମୋର ଜୀବନସାଥୀ ରୂପେ ବରଣ କରିଛି ସଖୀ।
2: କଣ କହିଲ, କୁଳ ଗୋତ୍ର ବଂଶ ମର୍ଯ୍ୟାଦା ଶିକ୍ଷା ଦୀକ୍ଷା ଏସବୁ ବିଷୟରେ କିଛି ନ ବୁଝି ନ ଶୁଝି ଖାଲି ଦେଖୁ ଦେଖୁ ଏତେ ଦୂର ଆଗେଇ ଗଲ। ହେ ମା, କଣ ଯେ ତମକୁ ମୁଁ କହିବି ଜିମା।
3: ତୁ ହାତ ଧରୁଛି ସଖୀ, ଆଉ ତୁ ମତେ କିଛି କହନି।

0: ଆଶ୍ରମକୁ ଯାଇ ତାଙ୍କ ବିଷୟରେ ସବୁ ତଥ୍ୟ ସଂଗ୍ରହ କରିବା ହେଲା ତ।
1: ହଁ, ଠିକ ଏହି ସ୍ଥାନରେ ସେ ଅନିନ୍ଦା ସୁନ୍ଦରୀ ବାଳା ସଖୀ ମେଳରେ ରଥରେ ବସି ଗଲାବେଳେ ମୋତେ ଚାହିଁ ଅଳପ ହସିଦେଲା। ବେଶ ପରିପାଟିରୁ ନିଶ୍ଚୟ କୌଣସି ରାଜକୁମାରୀ ପରି ମନେ ହେଉଥିଲା, କିନ୍ତୁ ହାଏ, କିଏ ସେହି ଅପରିଚିତା? ପୁଣି ଥରେ ଦେଖା ହୁଅନ୍ତା କି।

0: କଥା କ'ଣ କି କୁମାର, ଆମ ଜେମାମଣି ଏକାଧାରରେ ସୁନ୍ଦରୀ, ବୀରାଙ୍ଗନା, ବିଦୁଷୀ ଆଉ ସଙ୍ଗୀତ ନିପୁଣା। କିନ୍ତୁ ଭାଗ୍ୟର ବିଡ଼ମ୍ବନା, ତାଙ୍କ ପାଇଁ ସୁଯୋଗ୍ୟ ବର ନ ମିଳିବାରୁ ରାଜା ଅଶ୍ୱପତି ତାଙ୍କରି ଉପରେ ପତି ନିର୍ବାଚନର ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସେଇ ଉଦ୍ଦେଶ୍ୟରେ ନାନା ସ୍ଥାନ ଭ୍ରମଣ କରି ସ୍ୱଗୃହ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରୁଥିଲୁ।
1: ଅବଶ୍ୟ ସେପରି ଭାଗ୍ୟବାନ ପୁରୁଷ ନ ହେଲେ ଏପରି ଅନିନ୍ଦ ସୁନ୍ଦରୀ ରାଜବାଳାଙ୍କୁ ପତ୍ନୀ ରୂପରେ ଲାଭ କରିବା ସମ୍ଭବ ନୁହେଁ।
2: କୁମାର କଣ କିଛି ଭାବୁଛନ୍ତି?
1: ଭାବୁଛି ରାଜଜେମା ସ୍ୱଗୃହକୁ ବାହୁଡ଼ି ଯାଇ ପିତାଙ୍କୁ ତେବେ କି ଉତ୍ତର ଦେବେ।
2: ସେ ସମାଜର ଶାଲୁଅ ରାଜକୁମାର ମଧ୍ୟ ଅତିଶୀଘ୍ର ଜ୍ଞାତ ହେବେ ଯେ ଆମେ ଏବେ ଆସୁଛୁ। ଆସଖି।

0: ନାରାୟଣ
1: ପ୍ରଣାମ ଦେବର୍ଷି।
0: ଉଆସ ସାରା କଣ ଉଦାସ ବାତାବରଣ ଛାଇ ଯାଇଛି, କଣ ହେଇଛି ରାଜା ଅଶ୍ୱପତି?
2: ଅନେକ ରାଜ୍ୟ ଅନ୍ୱେଷଣ କରି କନ୍ୟା ନିମନ୍ତେ ଯୋଗ୍ୟ ପାତ୍ର ନ ମିଳିବାରୁ ଶେଷରେ ପତି ନିର୍ବାଚନର ଦାୟିତ୍ୱ ସାବିତ୍ରୀ ଉପରେ ନ୍ୟସ୍ତ କରିଥିଲୁ।
0: ନାରାୟଣ ନାରାୟଣ, ଏହା ତ ଅତି ଉତ୍ତମ ବ୍ୟବସ୍ଥା। ତାପରେ
2: ସେହି ଉଦ୍ଦେଶ୍ୟରେ ସାବିତ୍ରୀ କିଛି ଦିନ ହେବ ଯାଇଛି ଯେ ଫେରିନଥିବାରୁ ଆମେ ଖୁବ୍ ଚିନ୍ତିତ ହୋଇ ପଡ଼ିଛୁ।
3: ପିତା,
2: ତୁ ଆସିଗଲୁ ମା?
3: ମାତା,
1: ସୁଖୀ ହ ମା।
3: ଦେବର୍ଷି ବି ଆଗମନ କରିଛନ୍ତି। ପ୍ରଣାମ ଚରଣୀ ଦେବର୍ଷି।
0: ପ୍ରଭୁ ନାରାୟଣ ତୋର ମଙ୍ଗଳ କରନ୍ତୁ ମା।
1: କହିଲୁ ମା, ଯୋଉ କାର୍ଯ୍ୟରେ ଯାଇଥିଲୁ ସଫଳ କାମ ହେଇ ଫେରିଛୁ ତ?
3: ହଁ ମା, ତୁମର ଆରାଧ୍ୟ ଦେବୀ ସାବିତ୍ରୀଙ୍କ ଅପାର କରୁଣାରୁ ମୋର ମନସ୍କାମନା ପୂର୍ଣ୍ଣ ହେଇଛି ମା।
2: ସତରେ କହ ମା, କିଏ ସେ ଭାଗ୍ୟବାନ ଯିଏ ହେବ ଏ ରାଜବଂଶର ସୁଯୋଗ୍ୟ ଜାମାତା?
3: ତାଙ୍କର ଶୁଭ ନାମ ସତ୍ୟବାନ।
0: ସତ୍ୟବାନ? ନାରାୟଣ ନାରାୟଣ, କେଉଁ ସତ୍ୟବାନ ସାବିତ୍ରୀ? ପରିଚୟ, ନିବାସ?

0: ନାରାୟଣ ନାରାୟଣ, ଏ ତୁ କଣ କଲୁ ସାବିତ୍ରୀ?
1: ଏ ବିବାହ ତୋ ପକ୍ଷରେ ଅମଙ୍ଗଳ ସୂଚକ ମା, ତୁ ବରଂ ଅନ୍ୟ ପତି ନିର୍ବାଚନ କରିବା ଉଚିତ।
2: କିନ୍ତୁ କାହିଁକି?
1: ସତ୍ୟବାନ ଅଳ୍ପାୟୁ, ଆଜିଠାରୁ ଏକ ବର୍ଷ ସମ୍ପୂର୍ଣ୍ଣ ହେବା ଦିନ ସତ୍ୟବାନ ହେବ ମୃତ୍ୟୁ ପଥର ଯାତ୍ରୀ, ଆଉ ତୁ ତୁ ହବୁ ବିଧବା।
2: ନା ନା ଦେବର୍ଷୀ, ନା, ଏହା ହେଇ ନ ପାରେ।
3: ମା ସାବିତ୍ରୀ, ଦେବର୍ଷୀଙ୍କ କଥା ମାନିନେ, ମା ମାନିନେ।
2: ନା ପିତା, ଜୀବନରେ ପତିକୁ ଥରେ ବରଣ କରାଯାଏ, ସତ୍ୟବାନ ଅଳ୍ପାୟୁ ହୁଅନ୍ତୁ ବା ଚିରଞ୍ଜୀବୀ, ସେଇ ହିଁ ମୋର ପତି।

0: ଅବାଧ୍ୟ ହଉନି ମା।
1: ମା ତମେ ମତେ ଜନ୍ମ ଦେଇଛ ସତ ମା, ହେଲେ ହେଲେ ମୋର ଭାଗ୍ୟ ଦେଇନ। ହସି ହସି ମତେ ସେଇ ସତ୍ୟବାନଙ୍କ ହସ୍ତରେ ଅର୍ପଣ କରିଦିଅ ମା, ମୋ ଭାଗ୍ୟ ଫଳ ମୁଁ ଭୋଗିବି।
2: ଦେବର୍ଷି
0: ଆମକୁ
2: ରକ୍ଷା କରନ୍ତୁ, ଦେବର୍ଷି
0: ରକ୍ଷା କରନ୍ତୁ।
3: ନାରାୟଣ ନାରାୟଣ। ଉଠ ରାଜା, ଉଠ ରାଣୀ, ବିଧିର ବିଧାନ ଅଲଙ୍ଘନୀୟ। ତୁମେ ଆଉ କୌଣସି କଥା ଚିନ୍ତା ନ କରି ସେଇ ସତ୍ୟବାନ ସହିତ ସାବିତ୍ର ବିବାହ ସମ୍ପନ୍ନ କରିଦିଅ। ମୁଁ ଏବେ ମେଲାଣି ଘେନୁଛି।

0: ପିତା।
1: କିଏ? ବୋହୁ? କ'ଣ କିଛି କହିବ ମା?
0: ହଁ ପିତା, ଆଜି ମୋର ବିବାହ ବାର୍ଷିକୀ ସାଙ୍ଗକୁ ତିନି ଦିନ ହେଲା ଯେଉଁ ବ୍ରତ ପାଳନ କରୁଛି ତାହା ମଧ୍ୟ ଆଜି ସମ୍ପୂର୍ଣ୍ଣ ହେବ।
1: କାଲି ପରି ଲାଗୁଛି, ଆସି ବରଷେ ପୁରିଗଲା।
0: ଆପଣଙ୍କ ପାଇଁ କିଛି ପାଚିଲା ଫଳ ଆଉ ପାୟସ ଆଣିଛି, ଖାଇଦିଅନ୍ତୁ।
1: ତମେ ଏ କୁଟୀରକୁ ଆସିଲା ଦିନୁ ଆମକୁ ଖୁଆଇ ପିଆଇ ପୁରା ଅଳସୁଆ କରିଦେଲଣି। ତୁମ ସେବା ଯତ୍ନର ତ ପଟାନ୍ତର ନାହିଁ। ଆଚ୍ଛା, ତୁମ ଶାଶୁ କିଛି ଖାଇଲେଣି?
0: ନାହିଁ ପିତା, ଆପଣ ନ ଖାଇବା ଯାଏ ମା କ'ଣ କେବେ ଖାଆନ୍ତି?
1: ସତ୍ୟବାନ କ'ଣ କରୁଛି?
0: କହୁଥିଲେ ଜାଳେଣୀ ପାଇଁ ଏଇ କ୍ଷଣି ଅରଣ୍ୟକୁ ବାହାରିଯିବେ, ଏଇ ତ ଆସିଲେଣି। ମୁଁ କ'ଣ କହୁଥିଲି କି?
2: ମୋତେ କିଛି କହୁଛ ସାବିତ୍ରୀ?
0: ହଁ ସ୍ୱାମୀ, ମୁଁ ଆଜି ତୁମ ସାଥିରେ ଅରଣ୍ୟ ବୁଲି ଦେଖିବାକୁ ଯିବି।
2: ସାବିତ୍ରୀ, ଇଏ ତୁମେ କ'ଣ କହୁଛ? ତିନି ଦିନ ହେଲା ତୁମର ନିର୍ଜଳା ଉପବାସ, ଶରୀର ଅତ୍ୟନ୍ତ ଦୁର୍ବଳ, ତାପରେ ସୂର୍ଯ୍ୟ ଅସ୍ତ ହେଲେ ଯାଇ ବ୍ରତ ଉଦ୍ଯାପନ କରିବ, ଏଭଳି ଅବସ୍ଥାରେ ତୁମେ କଣ୍ଟକିତ ପାହାଡ଼ିଆ ରାସ୍ତାରେ ଚାଲି ଚାଲି ଜଙ୍ଗଲ ବୁଲିବାକୁ ଯିବ? ନା ନା, ଆଜି ନୁହେଁ, ତମେ ବରଂ ମୋ ସାଥିରେ ଆଉ ଦିନେ ଯିବ। ବ୍ରତ ଉଦ୍ଯାପନ ଲାଗି ଆଜି କୁଟୀରରେ ରୁହ।
0: ନାହିଁ ସ୍ୱାମୀ, ଆଜି ମୋତେ ବାରଣ କରନି, ତମେ ତ ମୋ ପାଖେ ପାଖେ ଥିବ, ଅସୁବିଧା କ'ଣ?
2: ଠିକ୍ ଅଛି, କହୁଛ ଯଦି ଚାଲ।

0: ହେ ବିପଦ ଭଞ୍ଜନ ହରି, ତୁମେ ଏକାଏ ଅଭାଗିନୀର ଭରସା ପ୍ରଭୁ।
1: ସାବିତ୍ରୀ, ସାବିତ୍ରୀ,
0: କଣ ହେଲା, କଣ ହେଲା ସ୍ୱାମୀ, କଣ ହେଲା?
1: ମୁଁ ମୁଣ୍ଡ କାହିଁକି ଘୁରେଇ ଦଉଛି ସାବିତ୍ରୀ, ଦେହ ସାରା ଭୀଷଣ ଯନ୍ତ୍ରଣା ସାବିତ୍ରୀ। ମୁଁ ବୋଧେ ଆଉ ବଞ୍ଚିବି ନାହିଁ ସାବିତ୍ରୀ।
0: ନା, ତମେ ଏମିତି କାଳ କଥା ତମ ତୁଣ୍ଡରେ ଧର ନାହିଁ ସ୍ୱାମୀ।
1: ସାବିତ୍ରୀ, ମୋ ଅସହାୟ ପିତାମାତା ତୁମକୁ ଲାଗିଲେ ସାବିତ୍ରୀ,
0: ଇଏ ତମର କଣ ହେଲା ସ୍ୱାମୀ? କଣ ହେଇଗଲା? ତେବେ କଣ ଦେବର୍ଷି ନାରଦଙ୍କ କଥା ସତ ହେଲା? ସ୍ୱାମୀ ଉଠ, ସ୍ୱାମୀ ଉଠ, ଉଠ, କଥା କୁହ, କଥା କୁହ, କଥା କୁହ ସ୍ୱାମୀ।

0: ବେଶ, ଦ୍ୱିତୀୟ ବର ପ୍ରଦାନ କଲି। ଯାଅ କୁଟୀରକୁ ଫେରି ଯାଇ ମୃତ ସ୍ୱାମୀର ସଂସ୍କାର କରିବ। ଯାଅ
1: ଫେରି ଯିବି, ଏ ଅଲୋଡ଼ା ଜୀବନରେ କୋଉଠିକି ଆଉ ଯିବି? ଆପଣ ସାଧୁ ଧର୍ମାତ୍ମା, ଆପଣଙ୍କ ନିକଟରେ ରହିଲେ ମୁଁ ମୋ ପତି ବିଚ୍ଛେଦ ଦୁଃଖ ଭୁଲି ଯାଇପାରିବି। ମୋତେ ଦୟାକରି ସାଥିରେ ନେଇଯାଆନ୍ତୁ।
0: ଅସମ୍ଭବ, ତୁମର ଆୟୁଷ ଥିବା ଯାଏ ତୁମେ ଏକଦା ବି ଜମାପୁରକୁ ଯାଇପାରିବ ନାହିଁ।
1: ଆପଣଙ୍କୁ ପ୍ରତ୍ୟକ୍ଷ ଦର୍ଶନ କରି ମୁଁ ତେବେ କ'ଣ ନିରାଶ ହେବି?
0: ମୁଁ ଆଉ ଅଧିକ କ'ଣ କରିପାରିବି?

0: ସତ୍ୟବାନର ଜୀବନ ବ୍ୟତୀତ ମୁଁ ତୁମକୁ ଆଉ ଗୋଟିଏ ବର କେବଳ ଦେଇପାରେ।
1: ଜନ୍ତୁପତି ଦୟା କରନ୍ତୁ, ମୋ ସ୍ୱାମୀଙ୍କ ସାହାଯ୍ୟରେ ମୁଁ ଯେମିତି ପୁତ୍ରବତୀ ହେଇପାରିବି ମୋତେ ସେଇ ବର ପ୍ରଦାନ କରନ୍ତୁ।

0: କଥାସ୍ତୁ।
1: ଜନ୍ତୁପତି, ଆପଣ ଜମପୁରକୁ ଯିବେ ସତ, ହେଲେ ମୋ ସ୍ୱାମୀଙ୍କ ଜୀବନ ନେଇ ଯାଇପାରିବେନି।
0: କଣ କହିଲ?
1: ଆପଣ ଏଇକ୍ଷଣି ମୋତେ ବର ପ୍ରଦାନ କଲେ ଯେ ସ୍ୱାମୀଙ୍କ ସାହାଯ୍ୟରେ ମୁଁ ପୁତ୍ରପତି ହେବି, ଆଉ ଆପଣ ଯଦି ତାଙ୍କ ଜୀବନ ନେଇ ଚାଲିଯିବେ, ମୁଁ ତେବେ ତାଙ୍କର ବିନା ସହାୟତାରେ ପୁତ୍ରର ଜନନୀ ହେବି କେମିତି? କୁହନ୍ତୁ କୁହନ୍ତୁ ଧର୍ମରାଜ, ନୀରବ କାହିଁକି?
2: ଠିକ କଥା ତୁ, ଧନ୍ୟ ଧନ୍ୟ ତୁମ୍ଭେ ସାବିତ୍ରୀ, ନିଜର ବୁଦ୍ଧି ବଳରେ ତୁମେ ଆଜି ଅସମ୍ଭବକୁ ସମ୍ଭବ କରିପାରିଛ। ମୁଁ ତୁମ୍ଭ ସ୍ୱାମୀଙ୍କ ଜୀବନ ଫେରାଇଦେବା ସଙ୍ଗେ ସଙ୍ଗେ କଲ୍ୟାଣ କରୁଛି, ତୁମେ ମହାସତୀ ସାବିତ୍ରୀ ନାମରେ ବିଦିତ ହେବ। ତୁମ୍ଭର ଏ ପତିବ୍ରତା ଧର୍ମର ଅଲୌକିକ ଉପାଖ୍ୟାନ ଯୁଗ ଯୁଗ ବ୍ୟାପୀ ସାବିତ୍ରୀ ବ୍ରତ ନାମରେ ପ୍ରସିଦ୍ଧି ଲାଭ କରିବ। ଯେଉଁ ସଧବା ନାରୀମାନେ ପ୍ରତିବର୍ଷ ଆଜିର ଦିନରେ ଏହି ବ୍ରତକୁ ନିଷ୍ଠାର ସହିତ ପାଳନ କରିବେ, ସେମାନେ ଅୟସୁଲକ୍ଷିଣୀ ହେବେ।
1: ମୋର ପ୍ରଣାମ ଗ୍ରହଣ କରନ୍ତୁ ଜନ୍ତୁପତି।
2: ସୌଭାଗ୍ୟବତୀ ଭବ।
3: ଶୁଣିଲେ ସଙ୍ଗୀତ ରୂପକ ମହାସତୀ ସାବିତ୍ରୀ, ରଚନା ସରଳବାଳ ମୂଳିଆ, ସଙ୍ଗୀତ ଓମପ୍ରକାଶ ମହାନ୍ତି, ପ୍ରଯୋଜନା ଶାନ୍ତିପ୍ରିୟ ମହାପାତ୍ର। ତାହେଲେ ଭଉଣୀ, ଆସ ସମୟ ହୋଇଯାଇଛି ଆଜିର ନାରୀମୂଲ କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଠୁ ବିଦାୟ ନେଇ ରହୁଛି। ନମସ୍କାର।
4: ଆପଣମାନେ ଶୁଣୁଥିଲେ ନାରୀ ମହଲ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 3.6 মিটার তথা 972 কিলোহার্জ যুগে। আমার পরবর্তী কার্যক্রম ওড়িয়ার সম্বাদ।
5: আকাশবাণী সম্বাদ পড়ুছন্তি মালয় রঞ্জন মিশ্র। মুখ্য সম্বাদ। ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଟିପର ଧକ୍କାରେ 6 ମହିଳା ଶ୍ରମିକଙ୍କ ମୃତ୍ୟୁ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ନେଦରଲ୍ୟାଣ୍ଡସରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଏଥିପାଇଁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଆମଷ୍ଟରଡାମ୍ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାକାର ବୈଦେଶିକ ମନ୍ତ୍ରୀ ଟମ୍ ବେରେଣ୍ଡେସନ୍ ଶ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ହେଗ୍ର ଏକ ହୋଟେଲରେ ଶ୍ରୀ ମୋଦିଙ୍କୁ ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ପ୍ରତିପକ୍ଷ ରବ୍ ଡେଟେନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ନେଦରଲ୍ୟାଣ୍ଡସର ରାଜା ଏବଂ ରାଣୀଙ୍କୁ ମଧ୍ୟ ଶ୍ରୀ ମୋଦି ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି। ନିକଟରେ ହୋଇଥିବା ଭାରତ ୟୁରୋପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଶ୍ରୀ ମୋଦିଙ୍କର ଏହି ଗସ୍ତ ୟୁରୋପୀୟ ସଂଘ ସହ ସମ୍ପର୍କକୁ ଅଧିକ

ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଶ୍ରୀ ମୋଦି ଆଜି ପ୍ରମୁଖ ଡଚ୍ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ। ସେମିକଣ୍ଡକ୍ଟର ଚିପ୍ସ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କେତେକ ଚୁକ୍ତି ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି। ଗସ୍ତର ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ନେଦରଲ୍ୟାଣ୍ଡସରୁ ସ୍ୱିଡେନ୍ର ଗେଥେନବର୍ଗ ଯାତ୍ରା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ଅବସରରେ ଭାରତ ଏବଂ ୟୁଏଇ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ ପେଟ୍ରୋଲିୟମ୍ ସଂରକ୍ଷଣ, ଦୀର୍ଘକାଳୀନ ଏଲ୍ପିଜି ଯୋଗାଣ ଏବଂ ପ୍ରତିରକ୍ଷା ସହଯୋଗ ଆଦି ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ଶ୍ରୀ ମୋଦିଙ୍କର ପଶ୍ଚିମ ଏସିଆ ପରିସ୍ଥିତି ନେଇ ଆଲୋଚନା କାଳରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଭାରତରେ ସଂଯୁକ୍ତ ଆରବ ଏମିରେଟ୍ସ 5 ବିଲିୟନ୍ ଆମେରିକୀୟ ଡଲାର ନିବେଶ କରିବାର ପ୍ରତିଶ୍ରତି ଦେଇଛି। ଉଭୟ ଦେଶ ଏକ ରଣନୈତିକ ପ୍ରତିରକ୍ଷା ସହଭାଗିତା ପାଇଁ ରୂପରେଖ ପ୍ରସ୍ତୁତି ଉପରେ ସହମତ ହୋଇଛନ୍ତି। ପ୍ରତିରକ୍ଷା ଶିଳ୍ପ ସହଯୋଗ, ପ୍ରଯୁକ୍ତିବିଦ୍ୟା ଅଂଶୀଦାର, ନବସୃଜନ ଏବଂ ଆଞ୍ଚଳିକ ସୁରକ୍ଷା ସହଭାଗିତା ଉପରେ ଧ୍ୟାନ କେନ୍ଦ୍ରୀଭୂତ ହୋଇଛି। ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ ଉପରେ ହୋଇଥିବା ସାମ୍ପ୍ରତିକ ଆକ୍ରମଣ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ପଶ୍ଚିମବଙ୍ଗରେ 2011 ମସିହାରୁ ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ରାଜ୍ୟ ସରକାର ଏ ସଂକ୍ରାନ୍ତର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଗତ 14 ବର୍ଷ ମଧ୍ୟରେ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧିତ ତଥ୍ୟ ଏବଂ ଏହାର ବୈଧତା ଉପରେ ଏବେ ପ୍ରଶ୍ନ ଉଠିଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ସମୟ ମଧ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ପ୍ରାୟ 1,69,00,000 ଜାତିଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଆଞ୍ଚଳିକ ସ୍ତରରେ ଶିବିର ଆୟୋଜନ ମାଧ୍ୟମରେ ଏହି ଜାତିଗତ ପ୍ରମାଣପତ୍ର ତତ୍କାଳୀନ ସରକାର ବଣ୍ଟନ କରିଥିଲେ। ଉପବିଭାଗୀୟ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରତ୍ୟେକ ପ୍ରମାଣପତ୍ରର ଯାଞ୍ଚ କରିବେ। ତଥ୍ୟଭିତ୍ତିକ ନଥିବା କିମ୍ବା ଅନିୟମିତତା ଆଧାରିତ ପ୍ରମାଣପତ୍ରଗୁଡ଼ିକୁ ଆଇନ ଅନୁଯାୟୀ ବାତିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନରେ ବାଦ୍ ପଡ଼ିଥିବା ଲୋକଙ୍କୁ ମଧ୍ୟ ଏହି ଯାଞ୍ଚ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କର ଜାତିଗତ ପ୍ରମାଣପତ୍ର ବୈଧ ନଥିଲେ ବାତିଲ କରାଯିବା ସହ ପ୍ରମାଣପତ୍ର ଆଧାରରେ ପ୍ରଦାନ କରାଯାଇଥିବା ସୁବିଧା ସୁଯୋଗର ମଧ୍ୟ ସମୀକ୍ଷା କରାଯିବ ବୋଲି ସରକାର କହିଛନ୍ତି। ସିକ୍କିମ୍ ରାଜ୍ୟ ଆଜି ତା'ର 51ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। 1975 ମସିହା ଆଜିର ଦିବସରେ ଭାରତର 22ତମ ରାଜ୍ୟ ଭାବେ ସିକ୍କିମ୍ ମାନ୍ୟତା ଲାଭ କରିଥିଲା। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଆଜି ଅପରାହ୍ନରେ ଗ୍ୟାଙ୍ଗଟକ୍ର ମନନ କେନ୍ଦ୍ରଠାରେ ଆୟୋଜିତ ହେବାକୁ ଥିବା ଏକ ସମାରୋହରେ ଯୋଗଦେବେ। ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ରାଧାକ୍ରିଷ୍ଣନ୍ଙ୍କର ଏହା ପ୍ରଥମ ସିକ୍କିମ୍ ଗସ୍ତ। ସମାରୋହରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେ, କେନ୍ଦ୍ର ଉତ୍ତର ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗଦେବେ। ଏହି ଅବସରରେ ଉପରାଷ୍ଟ୍ରପତି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକ୍କିମ୍ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି, ବ୍ୟାପକ ପରୀକ୍ଷଣ, ରୋଗ ଚିହ୍ନଟ ଏବଂ ଉନ୍ନତ ଚିକିତ୍ସା ଦ୍ୱାରା ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାରେ ଆଜି ସକାଳେ ଏକ ଦ୍ରୁତଗାମୀ ଟିପ୍ପର ଧକ୍କାରେ 6 ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। କୋଭଭୁରୁ ସେତୁ ନିକଟରେ ଶ୍ରମିକମାନେ କାର୍ଯ୍ୟ କରିବା ପାଇଁ ଯିବାକୁ ରାସ୍ତା ପାର ହେଉଥିବା ସମୟରେ ଟିପ୍ପରଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ 2 ଜଣ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ପୁଲିସ୍ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ସ୍ଥାନାନ୍ତର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେ ପବନ କଲ୍ୟାଣ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ସେ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ରାଜ୍ୟ ସରକାର 4,00,000 ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବେ। ବିଦେଶ ଯାତ୍ରା ଉପରେ ସେସ୍, ଟିକସ କିମ୍ବା ସର୍ଚାର୍ଜ ଲାଗୁ କରିବା ସମ୍ପର୍କିତ ଏକ ଗଣମାଧ୍ୟମ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖଣ୍ଡନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରିପୋର୍ଟଟି ଆଦୌ ସତ୍ୟ ଆଧାରିତ ନୁହେଁ। ବ୍ୟବସାୟ କରିବାର ସହଜତା ଏବଂ

0: ଜୀବନଧାରଣର ମାନକୁ ଉନ୍ନତ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି। ଅନ୍ୟପକ୍ଷରେ ଗଣମାଧ୍ୟମ ରିପୋର୍ଟକୁ ଆନୁଷ୍ଠାନିକ ଭାବେ ପ୍ରତ୍ୟାହାର କରି ନିଆଯାଇଛି। ପ୍ରସାରଣ କରିଥିବା ସଂସ୍ଥା ରିପୋର୍ଟଟିକୁ ତଥ୍ୟଭିତ୍ତିକ ନୁହେଁ ବୋଲି ସ୍ୱୀକାର କରିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ସମାଜର ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ସହ ବ୍ରହ୍ମାଣ୍ଡର ତତ୍ତ୍ୱକୁ ବୁଝିବାରେ ସହଯୋଗ ପ୍ରଦାନ କରୁଛି। ବୈଜ୍ଞାନିକ ସହଯୋଗକୁ ମଜବୁତ କରିବା ଏବଂ ଶାନ୍ତି ଓ ନିରନ୍ତର ବିକାଶ ପାଇଁ ଆଲୋକ ଶକ୍ତିକୁ ବ୍ୟବହାର କରିବା ପାଇଁ ୟୁନେସ୍କୋ ଆହ୍ୱାନ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଜାରି କରାଯାଇଛି। ପରୀକ୍ଷା ଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ ଦାଖଲ କରିବାକୁ ପଡ଼ିବ। ମୂଲ୍ୟାଙ୍କିତ ପରୀକ୍ଷା ପୁସ୍ତକ ଯାଞ୍ଚ ଏବଂ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାକୁ ଆସନ୍ତା 26-29 ତାରିଖ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ 7 wicketରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ନେଇ ପାଗ ଅନୁକୂଳ ଥିବା ଭାରତୀୟ ପାଣିପାଗ ବିଭାଗ କହିଛି। ଆସନ୍ତା 2 ଦିନ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗର ହିମାଳୟ ଅଞ୍ଚଳ, ସିକ୍କିମ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନେଦରଲ୍ୟାଣ୍ଡସ୍ରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କୁ ଆଜି ଅପରାହ୍ନରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗରେ 2011 ଜାରି ହୋଇଥିବା ସମସ୍ତ ଜାତିଗତ ପ୍ରମାଣପତ୍ରର ପୁନଃ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ଦିଗରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani. I am Saira Mujtaba with the Midday News. The headlines. Prime Minister Narendra Modi to hold bilateral talks with his Dutch counterpart Rob Jetten and call on King William Alexander and Queen Maxima today. Several important agreements expected to be signed, including in the fields of semiconductor chips, AI and bilateral trade. Army Chief General Upin Dwivedi warns Pakistan against harboring terrorists and operating against India. West Bengal government orders re-verification of caste certificates issued since 2011. CBSE announces a two-stage re-evaluation process of answer sheets for Class 12 students. And in badminton, Indian duo of Satvik Sairaj and Chirag Shetty enter finals of Thailand Open after a thrilling victory over Malaysian pair in the semi-finals. And now the news in detail. Prime Minister Narendra Modi is scheduled to hold bilateral talks with Dutch Prime Minister Rob Jetten and will call on their Majesties King William Alexander and Queen Maxima this afternoon. The visit carries significance beyond bilateral ties and is expected to shape broader India-EU relations following the recently concluded India-Europe Free Trade Agreement. Earlier, when the Prime Minister arrived in the Netherlands late last night, he was received by the Dutch Foreign Minister. He was accorded a grand welcome through cultural and musical performances by the diaspora and Dutch troops. Members of the Indian community representing different age groups, regions and faiths gathered to welcome him with traditional dance and musical performances. The venue echoed with chants of

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ।

0: ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଓଡ଼ିଶା ଖଣି ନିଗମ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରି ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଆଜି ଓଡ଼ିଶା ଖଣି ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନର କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି।
1: ଲୋକଙ୍କର ସେବା ଦୃଷ୍ଟିକୋଣରୁ, ଲୋକଙ୍କର ଜୀବନ ଜୀବିକା ଦୃଷ୍ଟିକୋଣରୁ ଆଜି ଆମକୁ ସମୃଦ୍ଧ କରାଇବାରେ ଇଏ ଗୋଟିଏ ପରେ ଗୋଟିଏ ପାବଛ ଡେଇଁ ଆଗକୁ ଇଏ ବଢ଼ି ଚାଲିଛି ଆମର ଇଏ OMC। ଏହା ବ୍ୟତୀତ ସର୍ବାଧିକ 45 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିକରି OMC ଏକ ସର୍ବକାଳୀନ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିପାରିଛି। ସର୍ବାଧିକ ଇଏ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରିବାର ରେକର୍ଡ, ତା ସହିତ ଯଦି ଆମେ କ୍ରୋମାଇଟ୍ ଦେଖିବା ତାହେଲେ 2 ନିୟୁତ ଟନ୍ ଏବଂ ବକ୍ସାଇଟ୍ ଯଦି ଦେଖିବା ତାହେଲେ 3 ନିୟୁତ ଟନ୍ ଏହିଭଳି ଭାବରେ ଉତ୍ତୋଳନ କରି OMC ଆଜି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ସୃଷ୍ଟି କରିଛି ଏକ ନୂତନ ମାଇଲ୍ସ୍ଟୋନ୍।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହ ଲୋକାର୍ପଣ କରିବା ସହ ମୁଖ୍ୟମନ୍ତ୍ରୀ ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଛନ୍ତି। ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ଆଜି ରାଜ୍ୟରେ ସାବିତ୍ରୀ ବ୍ରତ ପାଳନ କରାଯାଉଛି। ଆଜିର ଦିନରେ ସଧବା ନାରୀମାନେ ସ୍ୱାମୀଙ୍କ ଦୀର୍ଘଜୀବନ ଓ ମଙ୍ଗଳ କାମନା କରି ବ୍ରତ ରଖିଛନ୍ତି। ବିବାହିତା ନାରୀମାନେ ଦେବୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରୁଥିବାବେଳେ ବ୍ରତଚାରିଣୀମାନେ ବଟବୃକ୍ଷ ମୂଳେ ସତ୍ୟବାନଙ୍କୁ ପୂଜା କରୁଛନ୍ତି। ପୌରାଣିକ ତଥ୍ୟ ଅନୁସାରେ ସାବିତ୍ରୀ ପତିବ୍ରତା ଧର୍ମ ପାଳନ କରି ନିଜ ସ୍ୱାମୀ ସତ୍ୟବାନଙ୍କ ଜୀବନ ଯମରାଜଙ୍କଠାରୁ ଫେରାଇ ଆଣିଥିଲେ। ସାବିତ୍ରୀ ଅମାବାସ୍ୟା ପାଇଁ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଅମାବାସ୍ୟା ତିଥିରେ ଭିତର ଚନ୍ଦନଯାତ୍ରା ଅବସରରେ ଆଜି ଜଳକ୍ରୀଡ଼ା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏହି ଅବସରରେ ଶୁଭେଚ୍ଛା ଜଣାଇ ମହାପ୍ରଭୁଙ୍କ କୃପାରୁ ପ୍ରତ୍ୟେକ ପରିବାର ସୁଖ ଶାନ୍ତି ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାବିତ୍ରୀ ପର୍ବ ଅବସରରେ ମା' ସାବିତ୍ରୀଙ୍କ ତ୍ୟାଗ, ଧୈର୍ଯ୍ୟ, ବୁଦ୍ଧିମତା ଓ ଅଦମ୍ୟ ସାହସ ପ୍ରତ୍ୟେକ ମହିଳାଙ୍କ ଜୀବନକୁ ଆଲୋକିତ କରୁ ବୋଲି କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଅବସରରେ ମହିଳାମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସାବିତ୍ରୀ ବ୍ରତ ଉପଲକ୍ଷେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ହେଉଛି ସାବିତ୍ରୀ ପର୍ବ। ରାଜ୍ୟର ବିଭିନ୍ନ ସ୍ଥାନରେ ସାବିତ୍ରୀ ଓଷା ପାଳନ କରାଯାଉଛି। ମହିଳାମାନେ ବିଭିନ୍ନ ପ୍ରକାର ପୂଜା ସାମଗ୍ରୀ ସହ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା କରିଛନ୍ତି। ଆଗାମୀ 10 ବର୍ଷ ମଧ୍ୟରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି। ଦୁଇଦିନିଆ ପୁରୀ ଗସ୍ତର ଆଜି ଶେଷ ଦିନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ କବିତା କୁସୁମାଞ୍ଜଳି ପୁସ୍ତକ ଲୋକାର୍ପଣ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, 2026 ବର୍ଷ ପ୍ରତିଟି ଓଡ଼ିଆମାନଙ୍କ ପାଇଁ ଚିନ୍ତାଶୀଳ ବର୍ଷ ଭାବେ ପରିଗଣିତ ହେବା ଆବଶ୍ୟକ। ସେ କହିଛନ୍ତି,
2: ଆମର ଆଜି ଆମେ ନିଷ୍ପତ୍ତି କରିଲୁ 2026 ଓଡ଼ିଶା ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବର୍ଷ। ଭାଷା ଭିତ୍ତିକ ରାଜ୍ୟ ଭାବେ ଆମେ ଯେତେବେଳେ 100 ବର୍ଷ ପୁରା କରୁଥିବା ଆମ ରାଜ୍ୟକୁ ଆମକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ। ଯେଉଁ ରାଜ୍ୟରେ ଦିନେ ବଡ଼ ଦେଉଳ ତିଆରି ହୋଇଥିଲା, କୋଣାର୍କର ସୂର୍ଯ୍ୟ ମନ୍ଦିର ତିଆରି ହୋଇଥିଲା, ଲିଙ୍ଗରାଜଙ୍କର ବଡ଼ ଦେଉଳ ହୋଇଥିଲା, ଯେଉଁ ରାଜ୍ୟରେ ମନୁଷ୍ୟ ସଭ୍ୟତାର ହଜାର ହଜାର ବର୍ଷର ପୂର୍ବର ପ୍ରମାଣ ମିଳୁଛି ଯେ ରାଜ୍ୟ 21ଶ ଶତାବ୍ଦୀରେ ଯେଉଁ ଜାଗାରେ ଅଛି ସେ ଜାଗା ଆମକୁ ସ୍ୱୀକାର୍ଯ୍ୟ ନୁହେଁ, ଏହାକୁ ଆହୁରି ଉପରକୁ ନେବା ପାଇଁ ପଡ଼ିବ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ଏବଂ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଏହି ମଶାବାହିତ ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ଏହି ଦିବସ ପାଳନ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟ

କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏହି ଦିବସ ଅବସରରେ ନାଗରିକମାନଙ୍କୁ ରୋଗ ସମ୍ପର୍କରେ ସଚେତନ ହେବା ସହ ପରିଷ୍କାର ଓ ସୁରକ୍ଷିତ ପରିବେଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ଜାତୀୟ ଡେଙ୍ଗୁ ଦିବସ ଅବସରରେ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆହ୍ୱାନ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ମହାଲିଙ୍ଗ କହିଛନ୍ତି, ସଚେତନତା ହିଁ ସୁସ୍ଥ ସମାଜ ଗଠନର ମୂଳମନ୍ତ୍ର। ଡେଙ୍ଗୁ ରୋଗ କାରଣ ଏବଂ ନିରାକରଣ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଡେଙ୍ଗୁମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି। ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଏହି ମେଡିକାଲ କଲେଜର ବହୁବିଧ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। ନିକଟ ଭବିଷ୍ୟତରେ ହସ୍ପିଟାଲରେ ଆବଶ୍ୟକ ଥିବା ବିଭିନ୍ନ ପଦପଦବୀ ପୂରଣ କରାଯିବାକୁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ରାଜ୍ୟରେ ଯଥେଷ୍ଟ ପରିମାଣର ତୈଳ ମହଜୁଦ ଅଛି ବୋଲି ଭାରତୀୟ ତୈଳ ନିଗମ ଲିମିଟେଡ୍ IOCL ସ୍ପଷ୍ଟ କରିଛି। ଲୋକମାନେ ଭୟଭୀତ ନ ହୋଇ ଆବଶ୍ୟକତା ମୁତାବକ ତେଲ କିଣନ୍ତୁ ବୋଲି IOCL ପକ୍ଷରୁ କୁହାଯାଇଛି। ରାଜ୍ୟର କେତେକ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲମ୍ବା ଧାଡ଼ି ଲାଗୁଥିବାରୁ IOCL ଲୋକମାନଙ୍କୁ ତେଲ ଅଭାବ ଭଳି ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି। ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷାଫଳ ଘୋଷଣା ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କିତ ଏକ ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ପକ୍ଷରୁ ଜାରି କରାଯାଇଛି। ପରୀକ୍ଷାଫଳ ସମ୍ପର୍କରେ ଇଚ୍ଛୁକ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇସ୍ତରୀୟ ସମୀକ୍ଷା ବ୍ୟବସ୍ଥାର ସୁବିଧା ରହିଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମୂଲ୍ୟାଙ୍କିତ ଉତ୍ତର ପୁସ୍ତିକାର ସ୍କାନ୍ କପି ପାଇଁ ଅନ୍ଲାଇନ୍ ଆବେଦନ କରିପାରିବେ। ଡାଉନ୍ଲୋଡ୍ ମାଧ୍ୟମରେ ଏହାକୁ ସମୀକ୍ଷା କରିବାର ସୁବିଧା ରହିଛି। ଦ୍ୱିତୀୟ ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାର୍କିଂ ନିୟମାବଳୀ ଆଧାରରେ ନିର୍ଦ୍ଦିଷ୍ଟ ଉତ୍ତରର ପୁନଃ ମୂଲ୍ୟାୟନ ପାଇଁ ଅନୁରୋଧ କରିପାରିବେ। ସ୍କାନ୍ କପି ପାଇଁ ଆସନ୍ତା 19-22 ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ ଏବଂ ପ୍ରତି ବିଷୟ ପାଇଁ ଦେୟ ବାବଦରେ 700 ଟଙ୍କା ଅନ୍ଲାଇନ୍ରେ ଦାଖଲ କରିବାକୁ ପଡ଼ିବ। ନବରଙ୍ଗପୁର ଜୟପୁର ରେଳ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରେଳବାଇ ପକ୍ଷରୁ ଜମି ଅଧିଗ୍ରହଣ ଶେଷ ହୋଇଥିବା ଅଞ୍ଚଳରେ ଟ୍ରାକ୍ ବିଛାଇବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆମ୍ବାଗୁଡ଼ା ରୋଡ୍ରୁ ନବରଙ୍ଗପୁର ପର୍ଯ୍ୟନ୍ତ ମାଟି କାମ ଓ ଟ୍ରାକ୍ ବିଛାଇବା ପାଇଁ ଖୁବ୍ ଶୀଘ୍ର ଆବଶ୍ୟକୀୟ ଉପକରଣ ନିମନ୍ତେ ଟେଣ୍ଡର ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଇନ୍ଦ୍ରାବତୀ ନଦୀ ଉପରେ 35 କୋଟି ଟଙ୍କା ବ୍ୟବରାଦରେ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ସବ୍ଡିଭିଜନ ସ୍ତରୀୟ ବନ୍ଧକ ଶ୍ରମିକ ଓ ମାନବ ଚାଲାଣ ସମ୍ପର୍କିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ମାନବ ଚାଲାଣ ଓ ବନ୍ଧକ ଶ୍ରମିକ ଆଇନର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲାରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ମାତୃପିତୃହୀନ ଶିଶୁମାନଙ୍କ ନିମନ୍ତେ ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଏବଂ ଭବିଷ୍ୟତ ଗଠନ ପାଇଁ ଦିନିକିଆ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ସହ ମାର୍ଗଦର୍ଶନ କରିଥିଲେ। କଳାହାଣ୍ଡି ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ସ୍ୱଚ୍ଛ ଓ ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୁଥ୍ସ୍ତରୀୟ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଅତିରିକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ସ୍ଥିତି ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 2 ଦିନ ପର୍ଯ୍ୟନ୍ତ ସର୍ବାଧିକ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ବଲାଙ୍ଗୀର ଜିଲ୍ଲାର ତୁରେକେଲାଠାରେ ସର୍ବାଧିକ 11 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ କାଳବୈଶାଖୀ, ବର୍ଷା ଓ ବଜ୍ରପାତ ନେଇ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ପାଇଁ ଓଡ଼ିଶା ଖଣି ନିଗମ ଲକ୍ଷ୍ୟ ଧାର୍ଯ୍ୟ କରିଛି, କହିଲେ ମୁଖ୍ୟମନ୍ତ୍ରୀ। ଦଳମତ ନିର୍ବିଶେଷରେ ଓଡ଼ିଶାର ବିକାଶ ବିଷୟରେ ଚିନ୍ତା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଡେଙ୍ଗୁ ରୋଗର କାରଣ ଓ ନିରାକରଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ଜାତୀୟ ଡେଙ୍ଗୁ ଦିବସ ଏବଂ ଭୀମଭୋଇ ମେଡିକାଲ କଲେଜକୁ ଏକ ପୂର୍ଣ୍ଣାଙ୍ଗ ମହାବିଦ୍ୟାଳୟରେ ପରିଣତ କରିବେ ସରକାର। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମର କ୍ଷମା କରିବେ, ଭକ୍ତି ଗୀତ କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ସୁରେଶ ୱାଡ଼େକର, ଗୀତିକାର ଅଲେଖ ବିଶ୍ୱାଳ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଟି ସୌରୀଙ୍କ କଣ୍ଠରୁ, ଗୀତ ଶ୍ରୀହର୍ଷ।

ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମରେ ଏଥରର ଶିଳ୍ପୀ ବବୁଲ ସୁପ୍ରିୟ। ଶିଳ୍ପୀ ଗାଇଛନ୍ତି ସୁରେଶ ମହାପାତ୍ରଙ୍କ ରଚନାରୁ।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ। ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ତେଣୁ ଆମେ ସମସ୍ତେ କେମିତି ସତର୍କ

ସତର୍କ ରହିବା ଏବଂ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି, ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଆବଶ୍ୟକ ପଡ଼େ ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଜୋତା, ମୁଣ୍ଡରେ ଗାମୁଛା, କଳା ଚଷମା ଇତ୍ୟାଦି ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ORS ଦ୍ରବଣ, ଚିନି, ଲୁଣ ସର୍ବତ, ଲେମ୍ବୁ ସର୍ବତ, ଘୋଳ ଦହି, ଆଖୁରସ, ପଇଡ଼ ପାଣି ଇତ୍ୟାଦି ପ୍ରଚୁର ପରିମାଣରେ ପିଇବା, ଥଣ୍ଡା ପାନୀୟଠାରୁ ଦୂରରେ ରହିବା, ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ମା, ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା, ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ବା ଥକା ଲାଗିଲେ ବିଶ୍ରାମ ନେବା, ଯଦି ନିହାତି ଅସୁବିଧା ଲାଗେ ତେବେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

ଶୁଣିଲି କାର୍ଯ୍ୟକ୍ରମ ସୂଚନା ଓ ସମ୍ବାଦ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି। ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
1: ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
0: ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ

0: ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ ବିକଳ୍ପ ଶକ୍ତି ଉତ୍ସ ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
1: ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
0: ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ବାମଣ୍ଡର ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୟନ୍ତୀ ଉପଲକ୍ଷେ ଆଲୋଚନାଚକ୍ର ଓ କବିତା ପାଠ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟର ପୁଷ୍ଟି ସାଧନରେ ରାଜା ସୁଢ଼ଳଦେବଙ୍କ ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କାର୍ଯ୍ୟକ୍ରମରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜା ସୁଢ଼ଳଦେବଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ପ୍ରଧାନ କହିଛନ୍ତି, ବାମଣ୍ଡା ରାଜା ସ୍ୱର୍ଗତ ସୁଢ଼ଳଦେବ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଥିଲେ। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗଜନଙ୍କ ସଶକ୍ତିକରଣ ପାଇଁ ଜାତୀୟ ପୁରସ୍କାର ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ଲାଇନ୍ ଜରିଆରେ ଆବେଦନ ପତ୍ରଗୁଡ଼ିକ ଦାଖଲ କରାଯାଇପାରିବ। www.awards.gov.in ମାଧ୍ୟମରେ ଆସନ୍ତା ଜୁଲାଇ ମାସ ଶେଷ ସୁଦ୍ଧା ଚଳିତ ବର୍ଷର ଜାତୀୟ ପୁରସ୍କାର ପାଇଁ ସମସ୍ତ ଆବେଦନକୁ ବିଚାରକୁ ନିଆଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଆରାଧ୍ୟ ଦେବୀ ମା ରାମାୟଣମ୍ମା ଠାକୁରାଣୀଙ୍କ ଯାତ୍ରା 13 ଦିନରେ ପହଞ୍ଚିଛି। ସନ୍ଧ୍ୟା ଆଳତୀ ସମୟରେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁମାନେ ମା'ଙ୍କ ଦର୍ଶନ କରୁଛନ୍ତି। ଯାତ୍ରାର ଶେଷ ସପ୍ତାହରେ ଛତ୍ରପୁର ମହୋତ୍ସବ ଆୟୋଜନ କରାଯିବ ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଂକଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି।

0: ଏବଂ ଏକାଠି ହୋଇ କାମ କରିବା ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆଜିର ପ୍ରସଙ୍ଗ, ମିଳିମିଶି କାମ କରିବା ଡେଙ୍ଗୁ ଦୂର କରିବା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଡେଙ୍ଗୁ ରୋଗର କାରଣ ଏବଂ ଏହାର ନିରାକରଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ଆମେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନଗଲେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଆକାର ଧାରଣ କରିବା ସହ ମଣିଷ ଅକାଳ ମୃତ୍ୟୁମୁଖରେ ପଡ଼ିଥାଏ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବା ଲକ୍ଷ୍ୟ ନେଇ ପ୍ରତ୍ୟେକ ବର୍ଷ ମେ ମାସ 16 ତାରିଖରେ ଦେଶରେ ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଇଥାଏ। ଡେଙ୍ଗୁକୁ ଯଦି ଅବହେଳା କରାଯାଏ ତେବେ ତାହାର ପରିଣାମ ଭୟଙ୍କର ହେବାର ନଜିର ରହିଛି। ଚଳିତ ବର୍ଷ ଡେଙ୍ଗୁ ଦିବସର ବିଷୟବସ୍ତୁ ରହିଛି ମିଳିମିଶି କାମ କରିବା ଡେଙ୍ଗୁ ଦୂର କରିବା। ଡେଙ୍ଗୁ ରୋଗର ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ଅବଗତ ହେବା ନିତାନ୍ତ ଜରୁରୀ। ବର୍ଷାଦିନେ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶ ବିସ୍ତାର କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଜନସ୍ୱାସ୍ଥ୍ୟ ମିଶନ ଅଧୀନରେ ଏହିସବୁ ରୋଗର ନିରାକରଣ ପାଇଁ କେନ୍ଦ୍ର ସରକାର ବଜେଟ୍ ସହାୟତା ମଧ୍ୟ ପ୍ରଦାନ କରିଥାନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ଚିହ୍ନଟ କରିବା ଏବଂ ପ୍ରତିଷେଧକ ବ୍ୟବସ୍ଥାକୁ ଠିକ୍ ଭାବରେ କାର୍ଯ୍ୟକାରୀ କରାଗଲେ ଡେଙ୍ଗୁ ରୋଗକୁ ପ୍ରତିହତ କରାଯାଇପାରିବ। ଡେଙ୍ଗୁ ଭଳି ରୋଗକୁ ପ୍ରତିହତ କରିବାକୁ ହେଲେ ଆମକୁ ସଚେତନ ହେବାକୁ ପଡ଼ିବ। ପରିବେଶକୁ ପରିଷ୍କାର ରଖିବା ସହ ଘର ପରିସର ମଧ୍ୟରେ କିମ୍ବା ଆଖପାଖରେ ଜମି ରହୁଥିବା ପାଣିକୁ ନିଷ୍କାସନ ବ୍ୟବସ୍ଥା କରାଯିବା ଉଚିତ। ପ୍ରତ୍ୟେକ 2-3 ଦିନ ମଧ୍ୟରେ ସମୀକ୍ଷା କରି ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପଦକ୍ଷେପ ନିଆଯିବା ଉଚିତ। ଦିନ ହେଉ କିମ୍ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରାଯିବା ଉଚିତ। ସରକାରଙ୍କ ତରଫରୁ ଔଷଧୀୟ ମଶାରୀ ବଣ୍ଟନ କରାଯାଉଛି। ଏହି ମଶାରୀକୁ LLIN ମଶାରୀ କୁହାଯାଏ। ଡେଙ୍ଗୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଏହି ମଶାରୀ ବଣ୍ଟନ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଡେଙ୍ଗୁ ରୋଗକୁ ପ୍ରତିହତ କରିବା ନେଇ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ମିଳିତ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ତୁରନ୍ତ ଚିହ୍ନଟ ଏବଂ ଚିକିତ୍ସା ପାଇଁ ସରକାର ବହୁବିଧ ପଦକ୍ଷେପ ନେଇଛନ୍ତି। ମ୍ୟାଲେରିଆ, ଡେଙ୍ଗୁ ଏବଂ ଡାଇରିଆ ରୋଗ ପାଇଁ ମିଳିତ ଭାବେ ଅଭିଯାନ କରାଯାଉଛି। ଭୂତାଣୁଜନିତ ରୋଗଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ଜାତୀୟ ଭୂତାଣୁବାହିତ ରୋଗ ନିୟନ୍ତ୍ରଣ କେନ୍ଦ୍ର ସ୍ଥାପନ କରାଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଡେଙ୍ଗୁ ରୋଗର ଚିହ୍ନଟ ଏବଂ ଚିକିତ୍ସାକୁ ମାଗଣାରେ ପ୍ରଦାନ କରାଯାଉଛି। ମଶାବଂଶ ରୋକିବା ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ କରାଯିବା ସହ ପରିବେଶ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିରେ ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ସାମିଲ କରାଯାଇଛି। ତୃଣମୂଳ ସ୍ତରଠାରୁ ଆରମ୍ଭ କରି ଜିଲ୍ଲା ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ ବିଭିନ୍ନ ବର୍ଗରେ ତାଲିମ କାର୍ଯ୍ୟକ୍ରମର ବ୍ୟବସ୍ଥା ହୋଇଛି। ଡେଙ୍ଗୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବା ସହିତ ଚିହ୍ନଟ ଏବଂ ଚିକିତ୍ସା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ସହିତ ସମନ୍ୱୟ ରକ୍ଷା କରାଯାଇ ଏ ଦିଗରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଡେଙ୍ଗୁ ଏକ ମଶାବାହିତ ରୋଗ ହୋଇଥିବାରୁ ମଶା ମାଧ୍ୟମରେ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ସମ୍ପ୍ରସାରିତ ହୋଇଥାଏ। ତେବେ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ମାଙ୍କ ମାଧ୍ୟମରେ ଗର୍ଭସ୍ଥ ଶିଶୁଠାରେ ମଧ୍ୟ ରୋଗର ପ୍ରଭାବ ଦେଖାଦେଇଥାଏ। ଏକ ଆକଳନ ଅନୁଯାୟୀ ବିଶ୍ୱର ପ୍ରାୟ 400 ମିଲିୟନ୍ ଲୋକ ପ୍ରତ୍ୟେକ ବର୍ଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଥାନ୍ତି। ତେବେ ସେଥିରୁ 80% ଲୋକଙ୍କଠାରେ ଡେଙ୍ଗୁର ଲକ୍ଷଣ ଜଣାପଡ଼ି ନଥାଏ। ଶିଶୁ ଏବଂ ବୟସ୍କଙ୍କ କ୍ଷେତ୍ରରେ ଡେଙ୍ଗୁ ରୋଗ ବିଶେଷ ଭାବରେ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଆମେ ସଚେତନ ହେଲେ ହିଁ ଏହି ଡେଙ୍ଗୁ ରୋଗକୁ ପ୍ରତିହତ କରିପାରିବା। ଆସନ୍ତୁ ପରିବେଶକୁ ପରିଷ୍କାର ରଖିବା, ମଶାରୀ ବ୍ୟବହାର କରିବା ଏବଂ ସୁସ୍ଥ ରହିବା।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ।
1: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସୁକୁରାମ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।

ସୁକୁରାମ ସିଂ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନାୟକ ସିଂ, ଶାନ୍ତିଲତା ସିଂ, ମଙ୍ଗଲ ସିଂ, ରୋହିଦାସ ସିଂ, ସୁମିତ୍ରା ସିଂ, ବୁଧୁରାମ ସିଂ, ସଂଯୁକ୍ତା ସିଂ, ସନ୍ନ୍ୟାସୀ ସିଂ ଏବଂ ବୈଦ୍ୟନାଥ।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ, ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ, ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ, ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ, ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କହିଛନ୍ତି, ଭାରତ ଏବଂ ନେଦରଲ୍ୟାଣ୍ଡ ଏକ ବିଶ୍ୱସନୀୟ, ସ୍ୱଚ୍ଛ ଏବଂ ଭବିଷ୍ୟତ ପାଇଁ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ଗଠନ ଦିଗରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଗତ ଦଶନ୍ଧି ଧରି ବୈଶ୍ୱିକ ଅସ୍ଥିରତା ପରିସ୍ଥିତି ଏବଂ ବିଭିନ୍ନ ସମସ୍ୟା ସତ୍ତ୍ୱେ ଭାରତ ଏହାର ମୁକାବିଲା ଦିଗରେ କାର୍ଯ୍ୟ କରିଆସୁଛି। ନେଦରଲ୍ୟାଣ୍ଡର ହକ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ବିଶ୍ୱ ବର୍ତ୍ତମାନ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛି। ବିଶ୍ୱ କୋଭିଡ୍ 19 ମହାମାରୀ, ପଶ୍ଚିମ ଏସିଆରେ ଚାଲିଥିବା ବିବାଦଜନକ ପରିସ୍ଥିତି ଏବଂ ଶକ୍ତି ସଂକଟର ସମ୍ମୁଖୀନ ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ପହିଲେ କୋରୋନା ଆୟା, ଫିର ଯୁଦ୍ଧ ହୋନେ ଶୁରୁ ହୋ ଗଏ, ଔର ଅବ ଆଜ କି ଏନର୍ଜି କ୍ରାଇସିସ ହୈ। ୟେ ଦଶକ ଦୁନିଆ କେ ଲିଏ ଆପଦାଓଁ କା ଦଶକ ବନ ରହା ହୈ। ହମ ସଭି ଦେଖ ରହେ ହୈଁ, ଅଗର ୟେ ସ୍ଥିତିୟାଁ ତେଜି ସେ ନହିଁ ବଦଲି ଗଈ ତୋ ବୀତେ ଅନେକ ଦଶକୋଁ କି ଉପଲବ୍ଧିଓଁ ପର ପାନି ଫିର ଜାଏଗା। ଦୁନିଆ କି ବହୁତ ବଡ଼ି ଆବାଦୀ ଫିର ସେ ଗରିବୀ କେ ଦଲଦଲ ମେ ଚଲି ଯାଏଗି।
1: ଆର୍ଥିକ ସୁଦୃଢ଼ୀକରଣ ଦିଗରେ ବିଶ୍ୱସ୍ତରରେ ଉଦ୍ୟମ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ନେଦରଲ୍ୟାଣ୍ଡ ମିଳିତ ଭାବେ ଯୋଗାଣ ଶୃଙ୍ଖଳ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଭାରତ ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିବା ଦିଗରେ ଅଗ୍ରସର ହେଉଛି। ଏକବିଂଶ ଶତାବ୍ଦୀରେ ଦେଶ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର ଭାବେ କାର୍ଯ୍ୟ କରୁଛି। ଉଭୟ ପ୍ରଯୁକ୍ତି ବିଦ୍ୟା ଏବଂ ମାନବ ସମ୍ଭଳକୁ ପ୍ରୟୋଗ କରି ଏହାକୁ ବାସ୍ତବତାରେ ପରିଣତ କରିବା ଲାଗି କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ନେଦରଲ୍ୟାଣ୍ଡ ସମାଜ ଏବଂ ଏହାର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ପାଇଁ ଭାରତ ଗର୍ବ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଏଥିଲାଗି ନେଦରଲ୍ୟାଣ୍ଡର ଜନତା ଏବଂ ସରକାରଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
2: ନେଦରଲ୍ୟାଣ୍ଡ କେ ସମାଜ ଓ ୟହାଁ କେ ଇକୋନୋମି ମେ ଜୋ କଣ୍ଟ୍ରିବ୍ୟୁଟ କର ରହେ ହୈଁ ଉସ ପର ହର ଭାରତବାସୀ କୋ ଗର୍ବ ହୈ। ମେ ଆଜ ଇସ ଅବସର ପର ନେଦରଲ୍ୟାଣ୍ଡ କି ଜନତା କା ୟହାଁ କି ସରକାର କା आभार व्यक्त करता हूं। मैं यहां की जनता को 140 करोड़ भारतवासियों की तरफ से अपनी शुभकामनाएं देता हूं।
1: ପ୍ରଧାନମନ୍ତ୍ରୀ ନେଦରଲ୍ୟାଣ୍ଡର ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କ ସହିତ ମଧ୍ୟ ସାକ୍ଷାତ ଆଲୋଚନା କରିଛନ୍ତି। ପଞ୍ଚରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ଗତକାଲି ବିଳମ୍ବିତ ରାତିରେ ନେଦରଲ୍ୟାଣ୍ଡସରେ ପହଞ୍ଚିଥିଲେ। ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୀତିକ ତଥା ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ତାଙ୍କ ଗୁଜରାଟ ଗସ୍ତ କାଳରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅହମ୍ମଦାବାଦ ଏବଂ ଗାନ୍ଧୀନଗରଠାରେ ଅନୁଷ୍ଠିତ ବୈଠକରେ ସେ ବରିଷ୍ଠ ଅଧିକାରୀମାନଙ୍କ ସହ ବିଭିନ୍ନ ଭିଭିଭୂମି ପ୍ରକଳ୍ପ କାର୍ଯ୍ୟକାରିତାର ଆଲୋଚନା କରିଛନ୍ତି। ଗାନ୍ଧୀନଗର ଲୋକସଭା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ଚାରାରୋପଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସାର୍ଖେଜ୍ ଗାନ୍ଧୀନଗର କରିଡରର ଆଧୁନିକୀକରଣ ଏବଂ ଘାଟଲୋଡ଼ିଆ, ଗୋଟା, ଚାନ୍ଦଲୋଡ଼ିଆ ଏବଂ ଥାଲଟେସ୍ ମଧ୍ୟରେ ଆନ୍ତଃ ଯୋଗାଯୋଗ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଆଲୋଚନା କରିଥିଲେ। ଗାନ୍ଧୀନଗର ଲୋକସଭା ଅଞ୍ଚଳରୁ ନୂତନ ଭାବେ ନିର୍ବାଚିତ ହୋଇଥିବା 70 ଜଣ ପୌର ନିଗମ କାଉନ୍ସିଲରଙ୍କୁ ମଧ୍ୟ ଶ୍ରୀ ଶାହା ଭେଟିଥିଲେ। ଜନସାଧାରଣଙ୍କ ଅଭିଯୋଗ ଏବଂ ସେଗୁଡ଼ିକର ତୁରନ୍ତ କାର୍ଯ୍ୟକାରିତା ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ କାର୍ଯ୍ୟ କରିବା ଲାଗି ଶ୍ରୀ ଶାହା ସେମାନଙ୍କୁ ପରାମର୍ଶ ଦେଇଥିଲେ। ଗତକାଲି ଶ୍ରୀ ଶାହା ଅଖଣ୍ଡାନନ୍ଦ ଏବଂ ସାସ୍ତୁ ସାହିତ୍ୟ ମୁଦ୍ରଣ ଟ୍ରଷ୍ଟର କାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଶ୍ରୀ ଶାହା ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନୀ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5

ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ ଦୁଇ ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଛଅଟି ସ୍ଥାନରେ ଚଢ଼ଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ୍, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ଜବତ କରିଛି। ଦିଲ୍ଲୀ ପୋଲିସ୍

0: ଦିଲ୍ଲୀ ପୁଲିସ୍ର ଅର୍ଥନୈତିକ ଅପରାଧିକ ଶାଖା ଇଓଡବ୍ଲ୍ୟୁ ଦ୍ରବ୍ୟ ଓ ସେବାକର ଦୁର୍ନୀତି ମାମଲା ସହ ଜଡ଼ିତ 6 ଜଣଙ୍କୁ ଗିରଫ କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଇଓଡବ୍ଲ୍ୟୁର ଅତିରିକ୍ତ କମିଶନର ରବି କୁମାର ସିଂହ କହିଛନ୍ତି ଏହି ଅଭିଯୁକ୍ତମାନେ ମିଥ୍ୟା ଫାର୍ମ ପରିଚାଳନା କରିଥିଲେ। ସେମାନେ 50ଟି ମିଥ୍ୟା କମ୍ପାନୀ କରି ଜିଏସ୍ଟି ରିଟର୍ଣ୍ଣରେ ଦୁର୍ନୀତି ମିଥ୍ୟା ବିଲିଂରେ ସମ୍ପୃକ୍ତ ଥିଲେ। ଏହି କମ୍ପାନୀଗୁଡ଼ିକରୁ ପ୍ରାୟ 128 କୋଟି ଟଙ୍କାର ଜିଏସ୍ଟି ଫାଙ୍କିଥିଲେ। ସେମାନଙ୍କଠାରୁ 51 ଲକ୍ଷ ଟଙ୍କା, 15ଟି ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶରେ 14ରୁ 18 ବର୍ଷ ବୟସ ମଧ୍ୟରେ ବିଦ୍ୟାଳୟ ଛାଡ଼ୁଥିବା ଛାତ୍ରଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ଉଦ୍ବେଗ ପ୍ରକାଶ ପାଇଛି। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ସଚିବ ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ମୁକ୍ତ ବିଦ୍ୟାଳୟ ସଂସ୍ଥାନ ଏନ୍ଆଇଓଏସ୍ ପକ୍ଷରୁ ପ୍ରସ୍ତାବିତ ନୂତନ ପଦକ୍ଷେପ ଏବଂ ରଣନୀତି କାର୍ଯ୍ୟକାରିତାର ସମୀକ୍ଷା ଏବଂ ଆଲୋଚନା କରାଯାଇଥିଲା। ବୈଠକରେ ଶ୍ରୀ କୁମାର କହିଛନ୍ତି ମିଳିଥିବା ତଥ୍ୟ ଅନୁଯାୟୀ ପ୍ରଥମ ଶ୍ରେଣୀରେ 100 ଛାତ୍ର ନାମ ଲେଖାଉଥିଲେ ମଧ୍ୟ ଦ୍ୱାଦଶ ଶ୍ରେଣୀ ବେଳକୁ ଏହାର ସଂଖ୍ୟା 62ରେ ପହଞ୍ଚୁଛି। ସେ କହିଛନ୍ତି 14ରୁ 18 ବର୍ଷ ବୟସ ମଧ୍ୟରେ 2 କୋଟିରୁ ଉର୍ଦ୍ଧ ଛାତ୍ର ବର୍ତ୍ତମାନ ବିଦ୍ୟାଳୟ ଛାଡ଼ିଛନ୍ତି। ଶିକ୍ଷା ବ୍ୟବସ୍ଥାରେ ଏହି ସଂଖ୍ୟା ହ୍ରାସର କାରଣ ସମ୍ପର୍କରେ ବୈଠକରେ ସମୀକ୍ଷା କରି ସଚିବ ଶ୍ରୀ କୁମାର କହିଛନ୍ତି ଜଟିଳ ଆର୍ଥିକ ପରିସ୍ଥିତି, ଘରୋଇ ଦାୟିତ୍ୱ ଏବଂ ଜୀବନଶୈଳୀ ସମ୍ପର୍କିତ ସମସ୍ୟା ଏହାର କାରଣ ହୋଇଛି। ପ୍ରତ୍ୟେକ ଛାତ୍ର ଅତି କମ୍ରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ଭୁଟାନକୁ ଯୋଗାଇ ଦିଆଯାଉଥିବା ପେଟ୍ରୋଲ ଭାରତ ତୁଳନାରେ ସ୍ୱଳ୍ପ ଦରରେ ବିକ୍ରି କରାଯାଉଛି ବୋଲି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ମିଥ୍ୟା ଭିଡ଼ିଓକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଛନ୍ତି। ପତ୍ର ସୂଚନା କାର୍ଯ୍ୟାଳୟର ତଥ୍ୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଏ ସମ୍ପର୍କିତ ଭିଡ଼ିଓ ପୁରୁଣା ଏବଂ ନାଗରିକମାନଙ୍କୁ ପଥଭ୍ରଷ୍ଟ କରିବା ଲାଗି ଏହା ପ୍ରସାରିତ ହେଉଛି। ସରକାରୀ ଭାବେ ଭୁଟାନରେ ବିକ୍ରି ହେଉଥିବା ପେଟ୍ରୋଲ ତୈଳ ଦର ସମ୍ପର୍କରେ ଅବଗତ ହେବା ଲାଗି ପିଆଇବି ପକ୍ଷରୁ କୁହାଯାଇଛି। ତେଲେଙ୍ଗାନାରେ ଆସନ୍ତା ଜୁନ୍ 15 ତାରିଖରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଦର୍ଶନ ରେଡ୍ଡି ହାଇଦ୍ରାବାଦଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଥ୍ସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ଜୁନ୍ 25 ତାରିଖରୁ ଜୁଲାଇ 24 ତାରିଖ ପର୍ଯ୍ୟନ୍ତ ତାଲିକା ଯାଞ୍ଚ କରିବେ। ଶ୍ରୀ ରେଡ୍ଡି କହିଛନ୍ତି ରାଜ୍ୟରେ ଏହି ପ୍ରକ୍ରିୟା ପାଖାପାଖି 25 ବର୍ଷ ପରେ କାର୍ଯ୍ୟକାରୀ କରାଯାଉଛି। ଜୁଲାଇ 31 ତାରିଖରେ ଭୋଟର ତାଲିକା ଚିଠା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି। ଅଗଷ୍ଟ 30 ତାରିଖ ସୁଦ୍ଧା ଭୋଟର ତାଲିକା ସମ୍ପର୍କରେ ରହିଥିବା ବିଭିନ୍ନ ଅଭିଯୋଗ ଦାଖଲ କରାଯିବ। ଚୂଡ଼ାନ୍ତ ଭୋଟର ତାଲିକା 1 ଅକ୍ଟୋବର ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଗତକାଲି ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଅପରେସନ୍ରେ ନାଇଜେରିଆ ଇସ୍ଲାମିକ୍ ଷ୍ଟେଟ୍ ଗ୍ରୁପ୍ର ନେତା ଆବୁ ବିଲାଲ ଅଲ୍ ମାଇନୁକିର ନିହତ ହୋଇଥିବା ଘୋଷଣା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ୍ ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ରରେ ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଘୋଷଣା କରିଥିଲେ। ନାଇଜେରିଆ ରାଷ୍ଟ୍ରପତି ବୋଲା ତିନୁବୁ ମଧ୍ୟ ଏହି ଅପରେସନ୍କୁ ସୁନିଶ୍ଚିତ କରିଥିଲେ ଏବଂ ଚାଦ୍ ହ୍ରଦ ନିକଟରେ ଆମେରିକା ଏବଂ ନାଇଜେରିଆ ଯବାନଙ୍କ ମିଳିତ ଆକ୍ରମଣରେ ଅଲ୍ ମାଇନୁକିର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ବ୍ୟାଙ୍କକ୍ଠାରେ ଚାଲିଥିବା ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍ସ ବର୍ଗରେ ଭାରତର ସ୍ୱାତିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ମାଲେସିଆ ଯୋଡ଼ିଙ୍କୁ ସେମିଫାଇନାଲ୍ରେ 19-21, 22-20, 21-16 ସେଟ୍ରେ ପରାସ୍ତ କରିଛନ୍ତି। ଗାନ୍ଧୀନଗରଠାରେ ଚାଲିଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ମହିଳା 77 କିଲୋଗ୍ରାମ ବର୍ଗରେ ଭାରତର ସଞ୍ଜନା 3ଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଗୁଜରାଟ ଟାଇଟନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏକବିଂଶ ଶତାବ୍ଦୀର ଭାରତ ଏକ ସୁଯୋଗ ସୃଷ୍ଟିକାରୀ ରାଷ୍ଟ୍ର। ନେଦରଲ୍ୟାଣ୍ଡସ୍ରେ ପ୍ରବାସୀ ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ କରି କହିଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଆଜି ପୁନେର ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ବର୍ଗରେ ଭାରତୀୟ ଯୋଡ଼ିଙ୍କ ଫାଇନାଲ୍ରେ ପ୍ରବେଶ ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିରୁଦ୍ଧରେ ଟସ୍ ଜିତି ଗୁଜରାଟ ଟାଇଟନ୍ସର ବୋଲିଂ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର।

0: ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ରାୟଗଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ରାୟଗଡ଼ା ସମ୍ବାଦଦାତା ସୀମାଞ୍ଚଳ ପଣ୍ଡା ଏବଂ ଉପସ୍ଥାପନାରେ ମୁଁ ହରିହର ପଣ୍ଡା। ରାୟଗଡ଼ାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା 4ର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ଜିଲ୍ଲାର 314 ଜନବସତିକୁ ସଂଯୋଗ କରିବା ପାଇଁ ପ୍ରାୟ 552 କିଲୋମିଟରରୁ ଅଧିକ ନୂତନ ରାସ୍ତା ନିର୍ମାଣ କରାଯିବ। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଏହାଦ୍ୱାରା ଗ୍ରାମାଞ୍ଚଳର ଯାତାୟାତ ବ୍ୟବସ୍ଥା ଅଧିକ ସୁଗମ ହେବ।
1: ଆପଣ ଯେମିତି ଜାଣୁଛନ୍ତି 1 ତାରିଖକୁ ଆମର ମାନନୀୟ ମୁଖ୍ୟମନ୍ତ୍ରୀ ସାର୍ ଆଉ ମାନନୀୟ କେନ୍ଦ୍ରମନ୍ତ୍ରୀ ସାର୍ ଆସିଥିଲେ, ଆମର ଗ୍ରାମ ଉନ୍ନୟନ ମନ୍ତ୍ରୀ ସାର୍ ବି ଆସିଥିଲେ। ପୁରା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଲଞ୍ଚ ହେଉଛି, ସେଥିରେ ରାୟଗଡ଼ାରେ ସବୁଠୁ ଅଧିକ ପ୍ରୋଜେକ୍ଟ ସ୍ପେସ୍ ମଧ୍ୟ ନିଆହେଇଛି। ଟୋଟାଲ 274 ପ୍ରୋଜେକ୍ଟ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଅଛି। ପାଖାପାଖି 600 କିଲୋମିଟର ସଡ଼କ ରାୟଗଡ଼ା ଜିଲ୍ଲାରେ ପ୍ରସ୍ତାବିତ ଅଛି। ତା ଛଡ଼ା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଯେଉଁ ମିଶନ, ସେଥିରେ ରାୟଗଡ଼ାରେ 175 ପାଖାପାଖି ପ୍ରୋଜେକ୍ଟ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିଆହେଉଛି, ଯେଉଁଠି 50 ପପୁଲେସନ୍ ଅଛି ତା ପର୍ଯ୍ୟନ୍ତ ଯେଉଁ ଅନ୍କନେକ୍ଟେଡ୍ ହାବିଟେସନ୍ ରହିଛି, ସେଠି 175 ପ୍ରୋଜେକ୍ଟ ନିଆହେଉଛି। ସେଥିରେ ବି ପାଖାପାଖି 400 କିଲୋମିଟର ସଡ଼କ ହେବ। ତ ଏଇଟା ଧରିକିରି ରାୟଗଡ଼ାର ଯେଉଁ ସବୁଠୁ ସଦାବେଳର ସମସ୍ୟା ଥିଲା କି ହାବିଟେସନ୍କୁ କନେକ୍ଟିଭିଟି ହିଁ ନାହିଁ। ରୋଡ୍ କନେକ୍ଟିଭିଟି ହେଲା ପରେ ଆମ୍ବୁଲାନ୍ସ ଯାଇପାରିବୁ, ଲୋକ ଚାଉଳ ଭତ୍ତା ନେବା ପାଇଁ ଆସିପାରିବେ, ସରକାରୀ ଅଧିକାରୀଙ୍କ ଗାଡ଼ି ପହଞ୍ଚିପାରିବ, ଆହୁରି ତାଙ୍କର କମ୍ୟୁନିକେସନ୍ ବଢ଼ିବ।
0: ରେଳ ବିଭାଗ ରାୟଗଡ଼ା ରେଳ ଡିଭିଜନକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳ ଜୋନ୍ ତୃତୀୟ ଡିଭିଜନ ଭାବରେ ରାୟଗଡ଼ା ସ୍ୱୀକୃତି ପାଇଛି। ଏହି ଡିଭିଜନ ଅଧୀନରେ ପ୍ରାୟ 695 କିଲୋମିଟର ରେଳ ନେଟୱାର୍କ ରହିବ। ରାୟଗଡ଼ାରେ ଆୟୋଜିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ 25,278 ମାମଲା ସମାଧାନ ହୋଇଛି। ଜିଲ୍ଲା ଦୌରା ଜଜ୍ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ପ୍ରାୟ 25 ଲକ୍ଷ ଟଙ୍କାର ଆପୋଷ ସମାଧାନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋର୍ଟରେ ଦୀର୍ଘଦିନ ଧରି ପଡ଼ିରହିଥିବା ମାମଲାଗୁଡ଼ିକର ଫଇସଲା କରାଯାଇଥିଲା। ରାୟଗଡ଼ା ଜିଲ୍ଲାରେ ଆସନ୍ତା 20 ତାରିଖରୁ ରବି ଧାନ ମଣ୍ଡି ଖୋଲାଯିବ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରବି ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କୃଷି ବିଭାଗ ଅନୁସାରେ ଜିଲ୍ଲାରେ ପ୍ରାୟ 1,58,000 କ୍ୱିଣ୍ଟାଲ ରବି ଧାନ ଉତ୍ପାଦନ ହେବାର ଅନୁମାନ କରାଯାଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ରାୟଗଡ଼ା ଜିଲ୍ଲାର 22 ଯୋଡ଼ି ବରକନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ଜେକେପୁରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବଦମ୍ପତିଙ୍କୁ ବିବାହ ସାମଗ୍ରୀ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାୟଗଡ଼ା ଜିଲ୍ଲା ପରିଷଦର 82ତମ ବୈଠକ ଅଧ୍ୟକ୍ଷା ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ, ପଞ୍ଚାୟତ ଓ ବିଭିନ୍ନ ବିଭାଗୀୟ ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ରାୟଗଡ଼ାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ସବର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ଏବଂ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଉପସ୍ଥିତ ଥିଲେ। କଲ୍ୟାଣପୁର ବ୍ଲକରେ ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳିତ ହୋଇଛି। ବିଷମକଟକ ବିଧାୟକ ନୀଳମାଧବ ହିକକା ହଳ କରି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳ ବିଭାଗ ଅଧୀନ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ଉନ୍ନତି ଏବଂ ଛାତ୍ରାବାସ ପରିଚାଳନା ନେଇ ସମୀକ୍ଷା ବୈଠକ ହୋଇଛି। 149 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧୀକ୍ଷକ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ହାଲୁଆ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସରକାରୀ ସହାୟତା ଯୋଜନା ସମ୍ବନ୍ଧରେ ସଚେତନତା କରାଯାଇଥିଲା। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର 179ତମ ଜୟନ୍ତୀ ରାୟଗଡ଼ା ଜିଲ୍ଲା କୋର୍ଟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି। ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଡକ୍ଟର ସଦାଶିବ ତ୍ରିପାଠୀଙ୍କର ଜୟନ୍ତୀ ମଧ୍ୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପାଳନ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ସୁଭଦ୍ରା ଶକ୍ତି ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା

0: ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ମାନଙ୍କର ମଧ୍ୟ ବଞ୍ଚିବାର ଗୋଟେ ଅଧିକାର ଅଛି। ତାଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କର ଗୋଟେ ବନ ପ୍ରଶାସନ ଅଛି।
1: ବନ୍ୟପ୍ରାଣୀଙ୍କ ସୁରକ୍ଷା ଆମ ପରିବେଶ ଉପରେ କିଛି ପ୍ରଭାବ ପକାଇଥାଏ କି?
0: ନିଶ୍ଚିତ ରୂପେ ତାର ବହୁତ ବଡ ପ୍ରଭାବ ଅଛି। ଯଦି ଆପଣ ବନ୍ୟପ୍ରାଣୀଙ୍କର ସୁରକ୍ଷା ନ କରୁଛନ୍ତି, ସବୁଜିମାର ସୁରକ୍ଷା ନ କରୁଛନ୍ତି, ସୋସାଇଟିର ଗୋଟେ ଡିଟେରିଏସନ ଆସିବ। ମୁଁ ଆପଣ ଗୋଟେ ଛୋଟ ଏକ୍ସାମ୍ପଲ ଦଉଛି। ଆପଣ ଆଜିକା ଡେଟ୍ରେ ଦେଖୁଥିବେ ପ୍ରତ୍ୟେକଟି ପରିବାରରେ ଗୋଟେ ଗୋଟେ ଆମେ ଏସି ବ୍ୟବହାର କରୁଛେ। ତାର କାରଣ ହେଲା ଗୋଟେ ଉଚ୍ଚ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଘଟୁଛି। ଯେତେବେଳେ ଆମେ ଆମ ଚାଇଲ୍ଡହୁଡ଼ ଏଜ୍ରେ ଥିଲେ ସେଠି ଆପଣ ଲକ୍ଷ୍ୟ କରିଥିବେ ଟେମ୍ପରେଚର ହାର୍ଡଲି 33-34 ଡିଗ୍ରୀ ସେଲସିୟସ ରହୁଥିଲା। ଆଜିକା ଡେଟ୍ରେ ସେଇଟା ଅଲରେଡି 42 ପ୍ଲସ୍ ଆସୁଛି। ରିଜିନ୍ ହେଉଛି ଗ୍ରୀନ୍ କଭରେଜଟା ଦିନକୁ ଦିନ କମୁଛି, ବିଶ୍ୱ ତାପମାତ୍ରାଟା ବଢୁଛି। କାହିଁକି ନା ଯେତେବେଳେ ବରଫାବୃତ ଅଞ୍ଚଳ ଗୁଡ଼ିକ ତରଳି ଯାଉଛି ସେତେବେଳେ ଆପଣଙ୍କର ତାପମାତ୍ରା ବିଶ୍ୱ ତାପମାତ୍ରାଟା ବୃଦ୍ଧି ପାଉଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ଯୋଉ ବନ୍ୟପ୍ରାଣୀମାନଙ୍କର ଯେତିକି ଟେମ୍ପରେଚରରେ ବଡି ଆଡଜଷ୍ଟ କରିକି ପରିବେଶ ସହିତ ଚଳିବା କଥା ସେମାନଙ୍କର ମଧ୍ୟ ଧୀରେ ଧୀରେ ଡିଟେରିଏସନ ହେଉଛି ବା ସେମାନେ ଧୀରେ ଧୀରେ ବିଲୁପ୍ତ ପ୍ରାୟ ହେଉଛନ୍ତି। 1999 ମସିହା ବାତ୍ୟାରେ ତା ପୂର୍ବରୁ ପ୍ରତ୍ୟେକଟି ଗାଁ ଗଣ୍ଡାରେ ଯେତେବେଳେ ଗୋଟେ ଶବ ସତ୍କାର କାର୍ଯ୍ୟକ୍ରମ ହଉ କିମ୍ବା ଗାଈ ମଇଁଷାଦି ମରିଯାଉଥିଲେ, ଆମେ ନେଇକି ଗୋଟେ ଶବ ଯୋଉଠି ପଡ଼େ ତାକୁ ଗାଁ ଗହଳିରେ ଆମେ ମଶାଣୀ ବୋଲି କହୁ, ସେଠି କୁଡ଼ କୁଡ଼ ଶାଗୁଣା ଥିଲେ। ଆପଣ ଦେଖିବେ ଶାଗୁଣାର ବଂଶ ବିଲୁପ୍ତ ପ୍ରାୟ। ଏବେ ଓଡ଼ିଶା ରାଜ୍ୟ ସରକାର ବହୁତ ବଡ ପ୍ରଚେଷ୍ଟା କରିକି ଧୀରେ ଧୀରେ ଶାଗୁଣା ପ୍ରଜନନ କେନ୍ଦ୍ର ଗୋଟେ ନନ୍ଦନକାନନ ସୃଷ୍ଟି କରିଛନ୍ତି। ଯଦି ସକ୍ସେସ ହୁଏ ସମସ୍ତ ଏକ୍ସପେରିମେଣ୍ଟ, ଦେନ୍ ଡେଫିନେଟଲି ଆମେ ଧୀରେ ଧୀରେ ଏଗେନ୍ ଶାଗୁଣା ପ୍ରଜନନଟାକୁ ଇମ୍ପ୍ରୁଭ କରିକି ଶାଗୁଣାକୁ ସଂଖ୍ୟା ବୃଦ୍ଧି କରିପାରିବା।
1: ଆପଣ କହିଲେ ଯେ ସବୁଜିମା ଧୀରେ ଧୀରେ କମିବାରେ ଲାଗିଛି, ଯାହାକି ଆମ ପରିବେଶ ଉପରେ ପ୍ରଭାବ ପକାଉଛି। ଏହି ସବୁଜିମା କମିବାର କାରଣ କ'ଣ?
0: ଦେଖନ୍ତୁ, ସବୁଜିମା କମିବା ପଛରେ ବହୁତ ଗୁଡ଼ିଏ କାରଣ ଅଛି। ଯେତେବେଳେ ଭାରତ ଗୋଟେ ବିକାଶମୁଖୀ ଦେଶ ନଥିଲା, ବର୍ତ୍ତମାନ ବିକାଶମୁଖୀ ଗୋଟେ ଦେଶରେ ପରିଗଣିତ ହେଉଛି, ଯୋଉଟାକୁ ଆମେ ଡେଭଲପ୍ଡ କଣ୍ଟ୍ରି ହିସାବରେ କାଉଣ୍ଟ କରୁଛେ। ଯଦି ଆପଣ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦେଖିବେ, ଇଣ୍ଡିଆ ଯଦି ତାଙ୍କ ସହିତ ରେସ୍ କରିବାକୁ ଚାହୁଁଛି, ଦେନ୍ ଆପଣଙ୍କୁ ଡେଫିନେଟଲି ଗୋଟେ ଡେଭଲପମେଣ୍ଟାଲ ରେସ୍ ଭିତରେ ପାର୍ଟିସିପେଟ୍ କରିବାକୁ ପଡ଼ିବ। ଡେଭଲପମେଣ୍ଟାଲ ରେସ୍ ଯେତେବେଳେ ଆମକୁ ଟଚ୍ କରୁଛି, ଡେଫିନେଟଲି ଆମର ସିଧାସଳଖ ଏନ୍ଭାରମେଣ୍ଟଟା ରହୁଛି ଗ୍ରୀନ୍ ଫିଲ୍ଡ ଉପରେ, ରେଲୱେ ଟ୍ରାକ୍ ହଉ, ପ୍ରତ୍ୟେକଟି ଜିନିଷ ଆପଣ ସବୁଜିମାକୁ ଆଫେକ୍ଟ କଲେ ହିଁ କରିବେ। ମନୁଷ୍ୟ ଜଗତ ସଦାବେଳେ ଚାହେଁ ମୋର ସମସ୍ତ ଜିନିଷ ସାଇମଲଟେନିୟସ୍ ଦରକାର। ମୋତେ ସବୁଜିମା ଦରକାର, ମୋତେ ଜଳ ପ୍ରୋଭାଇଡ୍ କରିବା ଦରକାର, ମୋତେ ବିଦ୍ୟୁତ ଶକ୍ତି ପ୍ରୋଭାଇଡ୍ କରିବା ଦରକାର। ମାନବ ଜଗତର ୱାଣ୍ଟିଂସଟାକୁ ଫୁଲଫିଲ୍ କରିବାକୁ ଯାଇ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହୁଅନ୍ତୁ, ରାଜ୍ୟ ସରକାର ଥିଲା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଯେତେବେଳେ ଫିଲ୍ଡରେ ଇମ୍ପାକ୍ଟ ଦିଅନ୍ତି ବା ଇଫେକ୍ଟ ଦିଅନ୍ତି, ସେତେବେଳେ ଆପଣଙ୍କର ସବୁଜିମା ଉପରେ ତାର ପ୍ରଭାବଟା ସିଧାସଳଖ ଭାବରେ ପଡ଼େ ଏବଂ ସବୁଜିମାଟା ଧୀରେ ଧୀରେ ଡିଟେରିଏସନ ହୁଏ। ତେଣୁ ସେଇ ସବୁଜିମାଟା ଡିଟେରିଏସନ ହେବା ଦ୍ୱାରା ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀଟା ଧୀରେ ଧୀରେ
1: ଡିଟେରିଏସନ
0: ନଷ୍ଟ ହେବା ଯୋଗୁଁ ତାର ପ୍ରଭାବରେ ସେମାନଙ୍କର ମଧ୍ୟ ଅବକ୍ଷୟ ଘଟୁଛି।
1: ତାମାନେ ଆମେ ବି ସବୁଜିମା ପ୍ରତି ନଜର ରଖିବା ଉଚିତ, ଆଉ ବନ୍ୟପ୍ରାଣୀଙ୍କ ସୁରକ୍ଷା ପ୍ରତି ବି ସେମିତି ଯତ୍ନବାନ ହେବା ଉଚିତ
0: ନିଶ୍ଚିତ ରୂପରେ। ଦେଖନ୍ତୁ, ଆମର ଯୋଉ ଆଇଏଫ୍ଏସ୍ଆର୍ ରିପୋର୍ଟ ଅଛି, ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ଯୋଉ ଅଛି, 2021-23 ଏବଂ ଅପ୍ ଟୁ ବର୍ତ୍ତମାନ 26-27 ପର୍ଯ୍ୟନ୍ତ ଆପଣ ଦେଖିବେ ଯେ ଓଡ଼ିଶା ରାଜ୍ୟ ସରକାର ଆପଣଙ୍କର 33-37% ପର୍ଯ୍ୟନ୍ତ ଜଙ୍ଗଲ ବୃଦ୍ଧି କରିକି ରଖିଛନ୍ତି, ଯୋଉଟା ଆପଣଙ୍କର ଜାତୀୟ ହାରଟା ଅଛି 25-27% ବୋଲି। ଆମେ ତାଠୁ ଅଲରେଡି 8-10% ଏକ୍ସେସ୍ ଅଛି। ଆମେ ଏଇଟା ଗ୍ରୋ କରିକି ଏଇଥିପାଇଁ ଅଛି ଯେ ସର୍ବସାଧାରଣଙ୍କର ଏନ୍ଭଲ୍ମେଣ୍ଟ ଇଜ୍ ହାଇଲି ଏସେନ୍ସିଆଲ ଇନ୍ କନ୍ଜର୍ଭେସନ୍ ଅଫ୍ ଦି ବାୟୋଡାଇଭର୍ସିଟି। ଆପଣ ଯେପର୍ଯ୍ୟନ୍ତ ସିଧାସଳଖ ଭାବରେ ସର୍ବସାଧାରଣ ଲୋକଙ୍କୁ ଆପଣ ଇନ୍ଭଲ୍ଭ ନ କରୁଛନ୍ତି, ବନ୍ୟପ୍ରାଣୀ ସୁରକ୍ଷା ଏବଂ ସବୁଜିମାର ଯୋଉ ବୃଦ୍ଧିଟା ଆଜି ଆଲୋଚନା କରୁଛେ ବନାନୀ କାର୍ଯ୍ୟକ୍ରମରେ, ଏଟା ସୁଫଳ ଲାଭ କରିବ ନାହିଁ। ଲୋକମାନେ ଥିଲା ସିଧାସଳଖ ଭାବେ ବୁଝିପାରିବେ ଯେ ହାତୀଟି ବଞ୍ଚିବା ଦରକାର, ହରିଣ ମଧ୍ୟ ବଞ୍ଚିବା ଦରକାର, ମୋ ବାରି ଚାରିପଟେ ମଧ୍ୟ ସବୁଜିମା ରହିବା ଦରକାର, ସେତେବେଳେ ଡେଫିନେଟଲି ଆପଣଙ୍କ ଗ୍ରୀନ୍ କଭରେଜଟା ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ବନ ବିଭାଗ କ'ଣ କ'ଣ ସବୁ ପଦକ୍ଷେପ ନେଉଛି?
0: ପ୍ରଥମ କଥା ହେଉଛି ସେଥିରେ ଗୋଟେ ସହଭାଗିତା ଭିତରେ ଆମେ ବନ୍ୟପ୍ରାଣୀ ସୁରକ୍ଷା ପ୍ରଦାନ କରିବା। କିଛି ବର୍ଷ ତଳେ ସେଟା ଗୋଟେ କନ୍ସେପ୍ଟ ଥିଲା ଯେ ମ୍ୟାନ୍ ଆନିମଲ୍ କନ୍ଫ୍ଲିକ୍ଟ, ଏଇଟା ଗୋଟେ
1: ମଣିଷ ବିବାଦ,
0: ଏଇଟା ଗୋଟେ ବିବାଦର ରୂପ ବା ଡାଇଲଗ୍ ନ ରଖି ଆମେ ଏବେ ଗୋଟେ ନୂଆ କନ୍ସେପ୍ଟ ତିଆରି କରିଛୁ, ସହଭାଗିତା ଭିତରେ ମନୁଷ୍ୟ ଏବଂ ବନ୍ୟପ୍ରାଣୀ କିଭଳି ଭାବରେ ସମାଜରେ ବଞ୍ଚିବେ ବା ସଷ୍ଟେନ୍ କରିବେ। ଦେଖନ୍ତୁ, ଏହାର ସୁରକ୍ଷା ପାଇଁ କି ଲିଗାଲ୍ ପ୍ରୋଭିଜନ୍ ତାର ବହୁତ ଗୁଡ଼ିଏ ଅଛି। ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ 1972 ଅଛି, ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ୍ ରୁଲ୍ 1974 ଅଛି, ତାକୁ ପନିସେବୁଲ୍ ବିଭିନ୍ନ ସେକ୍ସନ୍ ଅଛି, ଲିଗାଲ୍ ପ୍ରୋଭିଜନ୍ ତ ବହୁତ ଗୁଡ଼ିଏ ଅଛି। କିନ୍ତୁ ଏ ସବୁ ଜିନିଷ ବାଦେ ଏ ଲିଗାଲ୍ ପ୍ରୋଭିଜନ୍ ଭିତରକୁ ଯଦି ଆପଣ ପଶିବେ, ଦେଖିବେ ମୋଷ୍ଟ ଅଫ୍ ଦି କେସ୍ରେ ଟ୍ରାଇବାଲ୍ ପିପୁଲ୍ସ, ଯୋଉମାନେ ଜନଜାତି ବର୍ଣ୍ଣବାସୀ, ଏଇମାନଙ୍କର ସିଧାସଳଖ ଏନ୍ଭଲ୍ମେଣ୍ଟ ଥାଏ। କିନ୍ତୁ ସେମାନେ ଯୋଉ ଶିକାରଟା କରନ୍ତି ବା ସେମାନେ ଯାହା ଇଲିଗାଲ୍ ଆକ୍ଟିଭିଟିଜ୍ଟା କରନ୍ତି, ତାକୁ ଆଣିକି ସେଇ ଲୋକଙ୍କ ପାଖରେ ପହଞ୍ଚାନ୍ତି ଯୋଉମାନେ ଏସି ଘରେ ବସିକି ସେମାନେ ତାକୁ ଉପଭୋଗ କରନ୍ତି। କହିବାର କନ୍ସେପ୍ଟ ହେଲା ଶିକାର କରୁଥିବା ଲୋକଟା ଗୋଟେ ପୁଅରେଷ୍ଟ ଅଫ୍ ଦି ପୁଅର ପିପୁଲ୍, ଆଦିବାସୀ ଶ୍ରେଣୀର ଲୋକଟେ ଯାହାର ପେଟ ଏବଂ ପିଠି ଦୁଇଟାକ ପ୍ରାୟତଃ ସମାନ ଥିବ। ଆମେ ବିଭିନ୍ନ ଫୋରମ୍ ଯେତେବେଳେ ଆରେଷ୍ଟ କରିକି ନଉ, ମାଜିଷ୍ଟ୍ରେଟଙ୍କ ପାଖରେ ତାଙ୍କୁ ନେଇ ପ୍ରଡ୍ୟୁସ୍ କରୁ, ଯେ ସେତେବେଳେ ସେମାନେ ଫିଲ୍ କରନ୍ତି ଏ ଲୋକଟା ବାସ୍ତବ କ'ଣ ଏତେ ବଡ଼ ଯନ୍ତ୍ର ଶିକାର କରିକି ଆଣିକି ଏଠି ଆମ ପାଖରେ ପହଞ୍ଚିଥିବ। ୟେସ୍, ତା ପାଖରେ ଟେକ୍ନିକାଲ୍ ନଲେଜଟା ଅଛି,
1: କେମିତି ଗୋଟେ ବନ୍ୟପ୍ରାଣୀକୁ ଶିକାର କରେ,
0: ଟ୍ରାଡିସନାଲ୍ ୱେରେ ସେ ତାକୁ ଶିକାର କରିଥାଏ। ସେମାନେ ମଧ୍ୟ ବହୁତ ସଜାଗ ହେଲେଣି, ତାଙ୍କୁ ଯେତେବେଳେ ପନିସମେଣ୍ଟଟା ଇମ୍ପୋଜ୍ କରାହଉଛି ସେମାନେ ମଧ୍ୟ ବୁଝୁ।

0: ଅଛନ୍ତି, ଆମେ ତାଙ୍କୁ ମଧ୍ୟ କାଉନ୍ସିଲିଂ କରୁଛୁ ଏବଂ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମରେ ତାଙ୍କୁ ହିଁ ଭାଗିଦାରୀ ରୂପେ ନେଉଛୁ ଏବଂ ତାଙ୍କୁ ଇନଫର୍ମାଣ୍ଟ ଆଗରେ ୟୁଜ୍ କରୁଛୁ। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ବୋଧେ ଆଉଟ୍ ଅଫ୍ ଦି 29 ଷ୍ଟେଟ୍ସ ଅଫ୍ ଦି ଇଣ୍ଡିଆ ଫାର୍ଷ୍ଟ ଟାଇମ୍ ଏଆଇଟାକୁ ୟୁଜ୍ କରିଛି ଫର୍ ଦି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ଏବଂ ଏହାର କେତେ ଦୂର ସକ୍ସେସ୍ ଅଛି ଓଡ଼ିଶା ଗଭର୍ଣ୍ଣମେଣ୍ଟରେ ଆପଣ ଦେଖିବେ। ଫାର୍ଷ୍ଟ ଟାଇମ୍ ଶିମିଳିପାଳରେ ଆମେ ଥିଲା ଏଆଇ କ୍ୟାମେରାଟାକୁ ଟାୱାରଟାକୁ ୟୁଜ୍ କଲୁ, ଲାଷ୍ଟ ସ୍କେଲ୍ର ଆମେ ଶିକାରୀମାନଙ୍କୁ ଶିକାର କରୁଥିବା ଅବସ୍ଥାରେ ମଧ୍ୟ ତାଙ୍କୁ ଧରିଛୁ।
1: ଆଚ୍ଛା,
0: ଡାଇରେକ୍ଟ ଏଭିଡେନ୍ସ ନେଇକି କୋର୍ଟରେ ପ୍ରଡ୍ୟୁସ୍ କରୁଛୁ। କୋର୍ଟରୁ ଗୋଟେ ଦ୍ୱିପାକ୍ଷିକ ସଦାବେଳେ ଆଲୋଚନା ହୁଏ, ଗୋଟେ ଆସାମୀଟାକୁ ସୁରକ୍ଷା ଦେବା ପାଇଁ ଗୋଟେ ଟିମ୍ ଫାଇଟ୍ କରେ, ଆସାମୀଟାକୁ ଆସାମି ପ୍ରୁଫ୍ କରିବା ପାଇଁ ଗୋଟେ ଟିମ୍, ଆଉ ଗୋଟେ ଟିମ୍ ମଧ୍ୟ ସେଠି ଫାଇଟ୍ କରେ। ବିଫୋର୍ ଦି କୋର୍ଟ ଫୋରମ୍ରେ ଆପଣଙ୍କୁ ଏଭିଡେନ୍ସ ପ୍ରଡ୍ୟୁସ୍ କରିବା ଗୋଟେ ଏସେନ୍ସିଆଲ୍ ଥିଲା। ତ ଆମେ ସେ ଏଆଇ ଟାୱାର ଯୋଉ ୟୁଜ୍ କଲୁ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଯୋଉ ଟେକ୍ନୋଲୋଜି ଆଡପ୍ଟ କଲୁ,
1: ସେ ପ୍ରମାଣ ଗୁଡାକ
0: ସେଠୁ ପାଇଲୁ, ଯଦ୍ୱାରା କି ସେମାନଙ୍କୁ ଖସିବାକୁ ମଧ୍ୟ ବାଟ ମିଳିଲା ନାହିଁ। ତ ରାଜ୍ୟ ସରକାର ଅନେକ ଗୁଡ଼ିଏ ସ୍କିମ୍ ଅଛି, ଗଜ ସୁରକ୍ଷା ଜନରକ୍ଷା ଗୋଟେ ସ୍କିମ୍ ଅଛି, ଗଜ ସାଥୀ ଫାର୍ମର୍ସ ମାନଙ୍କୁ ଆମେ ଗଜ ସାଥୀରେ ତାଙ୍କୁ ୟୁଟିଲାଇଜ୍ କରୁ। କେମିତି ଆମର ଏଇ ବାଙ୍କି ଗୋବିନ୍ଦପୁର ଅଞ୍ଚଳରେ ଡମ୍ପରା ଅଞ୍ଚଳରେ ପ୍ରାୟ ଚାଷୀ ଅଛନ୍ତି ଯୋଉମାନଙ୍କର ଚାଷ ଜମିଟା ହୋଲ୍ ଥ୍ରୁ ଦ ଇୟର୍ ବାର ମାସ ଯାକ ସେମାନେ କଲ୍ଟିଭେସନ୍ କରନ୍ତି। ଯେହେତୁ ଚନ୍ଦ୍ର ଡମ୍ପରା ଅଭୟାରଣ୍ୟଟା ଗୋଟେ ଏଲିଫାଣ୍ଟ ସାଙ୍କ୍ଚୁରୀ, ହାତୀ ରେଗୁଲାର ଇଣ୍ଟରଭାଲରେ ଡମ୍ପରା ରେଞ୍ଜରୁ ଆଠଗଡ଼ ଡିଭିଜନକୁ ସେମାନେ ଯାତାୟତ କରିବେ। ମହାନଦୀ ରିଭରଟାକୁ 2.5 କିଲୋମିଟର 3 କିଲୋମିଟର ରେଡିୟସ୍ଟାକୁ ସେମାନେ କଭର କରିବେ, ରିଭର ବେଲ୍ଟକୁ ସେମାନେ ପହଁରିକି ଏପଟୁ ସେପଟୁ ଯାଆନ୍ତି। ତ ଆତଯାତ ସମୟରେ ଡେଫିନେଟଲି ନଦୀ କ୍ରସ୍ କରିବାରୁ ସେମାନେ ଗୋଟେ ଟାୟାର୍ଡନେସ୍ ଫିଲ୍ କରନ୍ତି। ତ ସେମାନେ ଫାଷ୍ଟ ଖାଇବା ପାଇଁ ରିଭର ବ୍ୟାଙ୍କରେ ଯାହା ସବୁ କ୍ରପ୍ ଥିବ ତାକୁ ଡ୍ୟାମେଜ୍ କରନ୍ତି। ରାଜ୍ୟ ସରକାରଙ୍କର ପ୍ରାବଧାନ ଅଛି, କ୍ରପ୍ ଡ୍ୟାମେଜ୍ ଯଦି କରୁଛନ୍ତି ତାଙ୍କୁ ଆମେ ଅନୁକମ୍ପା 2.0ରେ ତାଙ୍କୁ କମ୍ପେନ୍ସେସନ୍ ଦେବା। ସୋ ପର୍ ହେକ୍ଟର ରାଜ୍ୟ ସରକାର ବା ଯଦି ପ୍ୟାଡି ଫିଲ୍ଡ ଅଛି 20,000 ଟଙ୍କା ଦେଉଛନ୍ତି ପର୍ ହେକ୍ଟର, ଯଦି କ୍ୟାସ୍ କ୍ରପ୍ ଅଛି ସେଟା ଆରାଉଣ୍ଡ 25,000 ସେମାନେ ଦେଉଛନ୍ତି। ଆମେ ତାକୁ ଆକ୍ସେସ୍ କରୁ କେତେଙ୍କର ଏକ୍ସଟେଣ୍ଟ ଅଫ୍ ଡ୍ୟାମେଜ୍ ଅଛି, ବେସିଂ ଅପନ୍ ଦାଟ୍ କମ୍ପେନ୍ସେସନ୍ଟା
1: ଅନୁସାରେ ଦେବା ପାଇଁ ଚେଷ୍ଟା
0: ଏବଂ ଦାଟ୍କୁ ଗୋଟେ ଟ୍ରାନ୍ସପରେନ୍ସି ମୋଡ୍ରେ ଦେଉଛୁ, ଅନ୍ଲାଇନ୍ରେ ତାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୁଏ ସେଟା।
1: ହାତୀମାନେ ତାଙ୍କର ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ପାଉନାହାନ୍ତି ବୋଲି ସହରାଭିମୁଖୀ ହେଉଛନ୍ତି, ଏହି ପ୍ରସଙ୍ଗରେ ଆପଣ କ'ଣ କହିବେ?
0: ମୁଁ ଆପଣଙ୍କୁ ଜଷ୍ଟ 20 ଇୟର୍ସ ବ୍ୟାକ୍ର ଗୋଟେ ହିଷ୍ଟ୍ରି କହିବି। କଟକ ଭୁବନେଶ୍ୱର ସହରଟା ଗୋଟେ ଲିମିଟେଡ୍ ଜୋନ୍ ଭିତରେ ଥିଲା, ସବସିକୁଏଣ୍ଟଲି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଏଟା ଗୋଟେ ଟ୍ୱିନ୍ ସିଟ୍ର ଆଖ୍ୟା ଦେଲେ ଏବଂ ଏ ଟ୍ୱିନ୍ ସିଟ୍ର ଆଖ୍ୟାଟା ଧୀରେ ଧୀରେ ତାର ପରିସୀମାଟା ବଢ଼ିଲା, ପରିସୀମାତ୍ରା ବଢ଼ିଲା, ସେତେବେଳେ ସହରଟା ବଢ଼ିଛି ଏଲିଫେଣ୍ଟ ହାବିଟେଟ୍ ଭିତରକୁ। ହାତୀ ଆଜି ସହରାଭିମୁଖୀ ହେଇନି, ହ୍ୟୁମାନ୍ ବିଙ୍ଗ ଆଜି ସହରାଭିମୁଖୀ ଏକ୍ସପାନ୍ସନ୍ କରିଦେଇଛି ହାତୀର ହାବିଟେଟ୍ ବା ପରିସଂସ୍ଥା ଭିତରକୁ। ହାତୀ ଥରେ ଯୋଉ ରୁଟ୍ ଦେଇକି ଯାଇଥାଏ, ମନେ ରଖିଥାଏ ମୁଁ ଏଇ ରାସ୍ତା ଦେଇକି ଆସିଛି, ସେଇ ରାସ୍ତା ଦେଇକି ମୁଁ ଫେରିବି। ତ ସେପଟେ ଫେରିଲା ବେଳକୁ ସେଠି ଯଦି ରାସ୍ତା ଥିବ, ସେଠି ଯଦି ପାଚେରି ଥିବ, ଘର ଥିବ, ଡେଫିନେଟଲି ସେ ତାକୁ ଆମେ ତା ଏରିଆଟାକୁ ଇନକ୍ଲୋଜ୍ କରିକି ଆମେ ଘର କରିଛେ। ସେକେଣ୍ଡ ଥିଙ୍ଗ ଦେଖିବେ, ହାତୀର କ୍ଷତି ହେବନି କିମ୍ବା ମଣିଷର କ୍ଷତି
1: ହେବନି,
0: ମାନେ କାହାରି କ୍ଷତି ନ କରିବା ପାଇଁ ଆମେ ଏବେ ଗୋଟେ ଆର୍ଲି ୱାର୍ଣ୍ଣିଂ ସିଷ୍ଟମ୍ ବ୍ୟବହାର କରୁଛୁ, ତାକୁ ଇଡବ୍ଲ୍ୟୁଏସ୍ କହୁଛେ। ତାକୁ ଗୋଟେ ଜାଗାରେ ଗୋଟେ ଟାୱାର ଦେହରେ ଗୋଟେ ସାଇରନ୍ ଡେ ସେଟ୍ଅପ୍ କରିଛୁ, ସେଟା ସୋଲାର ଲାଇଟ୍ ଫିଟେଡ୍ ଏବଂ ସେଥିରେ ଗୋଟେ ମେମୋରି କାର୍ଡଟେ ବା ଚିପ୍ଟେ ୟୁଜ୍ ହେଉଛି। ସପୋଜ୍ ଆମେ କୌଣସି ଫାର୍ମର ଠୁ କି କୌଣସି ପବ୍ଲିକ ଠୁ ମାନେ ଗୋଟେ ମେସେଜ୍ ପାଇଲୁ ଯେ ଅମ୍କି ଏରିଆରେ ଗୋଟେ ହାତୀ ଆସି ଏଠି ପହଞ୍ଚିଛି, ତ ଇମିଡିଏଟଲି ଆମେ ସେଇ ନମ୍ବରଟାକୁ ଆମେ ଗୋଟେ ମିସ୍ କଲ୍ଟେ କରିବୁ। ଆଟ୍ ଦ ସେମ୍ ଟାଇମ୍ ସେ ଗୋଟେ କିଲୋମିଟର ରେଡିୟସ୍ ପର୍ଯ୍ୟନ୍ତ ସେ ଆପଣ ଗୋଟେ ସାଇରନ୍ଟେ ପ୍ରଡ୍ୟୁସ୍ କରିବେ, ସୋ ଦ୍ୟାଟ୍ ପବ୍ଲିକ ଇମିଡିଏଟଲି ଆୱାର ହେଇଯିବେ ଯେ ଏଇ ଏରିଆକୁ ବର୍ତ୍ତମାନ ହାତୀ ଆସିଛି, ଆମେ ଆମ ଘର ଭିତରେ କବାଟ ଜଗା ବନ୍ଦ କରି ରହିବୁ। ହାତୀ କ୍ରସ୍ କରିଗଲା ପରେ ବନ ବିଭାଗ ଆମେ ମେସେଜ୍ ପାଇଁ ଆଗେ ନେଇଛୁ। ଆଉ ଗୋଟେ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଇଛି, ଏବେ ଓଡ଼ିଶା ବନ ପ୍ରଶାସନ ଏବଂ ବିଦ୍ୟୁତ୍ ବିଭାଗ ମଧ୍ୟରେ ଗୋଟେ କୋଡିନେସନ୍ ମିଟିଂ ହେଉଛି ରେଗୁଲାର ଇଣ୍ଟରଭାଲରେ, ସେମାନେ ସମସ୍ତଙ୍କ ଭିତରେ ପ୍ରତି ମାସରେ ଗୋଟେ ସମନ୍ୱୟ ବୈଠକ କରୁଛନ୍ତି
1: ଏଇ ବନ୍ୟପ୍ରାଣୀଙ୍କ
0: ସୁରକ୍ଷାକୁ ନେଇକି, ପର୍ଟିକୁଲାରଲି ଯେତେବେଳେ ଇଲେକ୍ଟ୍ରିକୁଲେସନ୍ ହେଉଛି କି ଯେତେବେଳେ ରେଲୱେ ଆକ୍ସିଡେଣ୍ଟ ହେଉଛି ତାକୁ ରିଡ୍ୟୁସ୍ କରିବା ପାଇଁ, ମିନିମାଇଜ୍ କରିବା ପାଇଁ ଆମେ ତାଙ୍କ ସହିତ ମଧ୍ୟ କୋଡିନେସନ୍ ମିଟିଂ କରୁଛୁ। ସପୋଜ୍ ଗୋଟେ ଏରିଆରେ ଏଲିଫେଣ୍ଟ ମୁଭମେଣ୍ଟ ଅଛି, କନ୍ସର୍ଣ୍ଣ ଏରିଆର ଜେଇ ଏସ୍ଡିଓ ଏଜିଓଡି ଇଞ୍ଜିନିୟର ତାଙ୍କୁ ଇମିଡିଏଟଲି ମେସେଜ୍ ଦିଆଯାଏ, ସେ ଏରିଆରୁ ସେ ଲାଇନ୍ଟା ସେମାନେ କଟକ କରିଦିଅନ୍ତି। ଏବଂ ସେଥିପାଇଁ କିଛି ବଜେଟ୍ ପ୍ରାବଧାନ ମଧ୍ୟ ରାଜ୍ୟ ସରକାର ଏବେ ଧୀରେ ଧୀରେ ରଖୁଛନ୍ତି। ମୋଷ୍ଟ ଅଫ୍ ଦ ଟାଇମ୍ ଦେଖିବେ ସେତେବେଳେ ଲୋକଙ୍କ ପାଖରେ ବିଦ୍ୟୁତ୍ ଶକ୍ତି ପହଞ୍ଚିବା ପାଇଁ ଏମର୍ଜେନ୍ସି କେସ୍ରେ ଗୋଟେ ଟ୍ରାନ୍ସଫର୍ମର ବସିବାକୁ ଥିଲା, ତାର ହାଇଟ୍ ମେଜରମେଣ୍ଟ ହେଉନଥିଲା। ଏବେ କିନ୍ତୁ ଯୋଉ ଜାଗାରେ ଟ୍ରାନ୍ସଫର୍ମର ଆପଣଙ୍କୁ ସେଟେଲ୍ କରାହଉଛି ସେଠି କେତେ ମିନିମମ୍ ହାଇଟ୍ ରହିବ ସେ ଟ୍ରାନ୍ସଫର୍ମଟା, ତାକୁ ବନ୍ଦ କରି ରଖାଯିବ ନା ତାକୁ ଗୋଟେ ଆବଦ୍ଧ ପ୍ରିମାଇସେସ୍ ଭିତରେ ରଖାଯିବ, ସେଇଟା ମଧ୍ୟ ଡିସାଇଡ୍ ହେଉଛି ବାଇ ଦି ଫରେଷ୍ଟ ଅଫିସର୍ସ, ଲୋକାଲ୍ ଫରେଷ୍ଟ ଅଫିସର୍, ଯୋଉଠି ଫ୍ରିକ୍ୱେନ୍ସି ଅଫ୍ ମୁଭମେଣ୍ଟ ଅଫ୍ ଦି ଏଲିଫେଣ୍ଟ ଅଧିକା ଅଛି,
1: ଯୋଉ ଜାଗାରେ
0: ସେଇ ଜାଗାରେ ଆମେ ଗୋଟେ ସେଫ୍ଟି ଜୋନ୍ ମେଜରମେଣ୍ଟ ରଖୁଛୁ। କୋଉଠି ସ୍ୟାଗିଂ ଅଛି ସେଠି ଇଣ୍ଟରପୋଜ୍ ଦିଆଯାଉଛି, ଯୋଉଠି ଓପନ୍ ଅଛି ସେଠି ଆମେ କେବୁଲ୍ ସିଷ୍ଟମ୍ କରୁଛୁ, ଯୋଉଠି ବ୍ୟାରିକେସନ୍ ନାହିଁ ସେଠି ବ୍ୟାରିକେସନ୍ କରୁଛୁ, ଯୋଉଠି ହାତୀ ଛୁଆ ଗଳି ପଡୁଛନ୍ତି କୂଅ ଭିତରେ ଫାର୍ମର୍ସଙ୍କର ଅନୁମତି ନେଇକି ସେ ଜାଗାରେ ମଧ୍ୟ ଆମେ କ୍ଲୋଜ୍ କରିକି ରଖୁଛୁ।
1: ବେଳେ ବେଳେ ଦେଖାଯାଉଛି ଯେ ଟ୍ରେନ୍ ଲାଇନ୍ରେ ବି ହାତୀ ମାନେ କଟି ଯାଉଛନ୍ତି।
0: ନିଶ୍ଚିତ ଆଜ୍ଞା, ଟ୍ରେନ୍ ଲାଇନ୍ରେ ମଧ୍ୟ ହାତୀ ଆକ୍ସିଡେଣ୍ଟ ନ ହେବା ପାଇଁ
1: କ'ଣ ସବୁ ବ୍ୟବସ୍ଥା କରାଯାଉଛି?
0: ଏବେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଗୋଟେ ବହୁତ ସୁନ୍ଦର କନ୍ସେପ୍ଟ ତିଆରି କରୁଛନ୍ତି, ଅଶ୍ୱିନୀ ବୈଷ୍ଣବ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଗୋଟେ କନ୍ସେପ୍ଟ ତିଆରି ଚାଲିଛି, ଅନ୍ ଏକ୍ସପେରିମେଣ୍ଟ ବେସିସ୍ରେ ଅଛି ଆଠଗଡ଼ ଏବଂ ଢେଙ୍କାନାଳରେ। ରେଲୱେ ଲାଇନ୍ କରେ ଗୋଟେ କେବୁଲ୍ ବିଛା ହେଉଛି, ଟ୍ରେନ୍ ଆସୁଥିବା ସମୟରେ ଏବଂ ହାତୀ ମୁଭମେଣ୍ଟ ଥିବା ସମୟରେ ଗୋଟେ ସାଇରନ୍ ଡେ ବାଜିବ, ତ ସେଇ ପର୍ଟିକୁଲାର ମୁଭମେଣ୍ଟରେ ଡ୍ରାଇଭରକୁ ମେସେଜ୍ ଦିଆଯିବ ଯେ

0: ଲୋକ ପାଇଲଟ ଥିବେ ବା ଟ୍ରେନ ଅପରେଟର ଯୋଉମାନେ ଥିବେ, ଟ୍ରେନର ବେଗଟାକୁ ସେମାନେ
1: ସ୍ଲୋ କରିଦେବେ,
0: ସ୍ଲୋ
1: ଧୀରେ
0: କରିଦେବେ,
1: କରିଦେବେ।
0: ଏଲିଫେଣ୍ଟର କୌଣସି ଇଞ୍ଜୁରି ହେବ ନାହିଁ। ଧନ୍ୟବାଦ ଦେବୀ, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଉଭୟ ଏସବୁ ଦିଗରେ ବହୁତ ସୁନ୍ଦର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ ଆମେମାନେ ମଧ୍ୟ ଫିଲ୍ଡରେ ତାକୁ ଇମ୍ପ୍ଲିମେଣ୍ଟ କରିବା ପାଇଁ ଯେତେ କଷ୍ଟ ଅଛି ତାକୁ ସ୍ୱୀକାର ମଧ୍ୟ ଫିଲ୍ଡରେ କରୁଛୁ।
1: କେନ୍ଦ୍ର ସରକାର, ରାଜ୍ୟ ସରକାର ତଥା ବନ ବିଭାଗର ତ ସାହାଯ୍ୟ ସହଯୋଗ ରହିଛି, ହେଲେ ଏଇ ଯୋଉ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଜଣେ ସାଧାରଣ ଲୋକର ଭୂମିକା ଆଉ ଦାୟିତ୍ୱ କର୍ତ୍ତବ୍ୟ କ'ଣ ରହିଛି?
0: ଗୋଟେ ସର୍ବସାଧାରଣ ଲୋକଙ୍କର ମାନସିକତା କ'ଣ ଅଛି, ସେ କାହିଁକି ବନ୍ୟପ୍ରାଣୀ ସୁରକ୍ଷାରେ ଗୋଟେ ବ୍ରତି ହବ?
1: ଆଜ୍ଞା,
0: ଜଣେ ସାଧାରଣ ଲୋକ କହିଲେ ବି ସେ ଜଣେ ଗାର୍ଡିଆନ, ତ ସେମାନେ ଯେପର୍ଯ୍ୟନ୍ତ ସଚେତନ ନ ହୋଇଛନ୍ତି ପରବର୍ତ୍ତୀ ପିଢ଼ିକି ଗୋଟେ ସଚେତନ ବାର୍ତ୍ତା ମଧ୍ୟ ଦେଇପାରିବେ ନାହିଁ। ତେଣୁ ଗୋଟେ ସର୍ବସାଧାରଣ ଲୋକ ପ୍ରଥମେ ଇନସ୍ୟୁର ହବା ଦରକାର ଯେ ଆମେ ସମସ୍ତ ଦେଶୀ ଖାଦ୍ୟ ଖାଉଥିଲୁ, ଗୋଟେ ଆଭରେଜ ଏଜ୍ ଥିଲା 90, ସେପର୍ଯ୍ୟନ୍ତ ନିରୋଗ ଜୀବନ ଅତିବାହିତ କରୁଥିଲେ ଏବଂ ସେତେବେଳେ ସମସ୍ତ ବନ୍ୟପ୍ରାଣୀ ମଧ୍ୟ ସମାଜରେ ସୁରକ୍ଷିତ ଥିଲେ, ଉଭୟଙ୍କ ଭିତରେ ଗୋଟେ ସମନ୍ୱୟ ଥିଲା। ଯଦି ସେଇ ବାର୍ତ୍ତାଟା ସେ ତା ପରବର୍ତ୍ତୀ ପିଢ଼ିକି ସେ ନ ଦିଏ ଏବଂ ବନ ପ୍ରଶାସନ ଯଦି ସେଇ ପରବର୍ତ୍ତୀ ପିଢ଼ିଟାକୁ ସ୍କୁଲ କଲେଜ ଯେତେ ୟଙ୍ଗ ଷ୍ଟେଜ୍ ଅଛନ୍ତି ସେଠି ଯଦି ସେଇ ବାର୍ତ୍ତାଟା ନ ଦିଏ, ଦେନ୍ ପରବର୍ତ୍ତୀ ପିଢ଼ି ଅଲୱେଜ୍ ହାଇବ୍ରିଡ୍ ପ୍ରଡକ୍ଟ ଉପରେ ଡିପେଣ୍ଡ କରିବେ। ହାଇବ୍ରିଡ୍ ପ୍ରଡକ୍ଟର ଗୋଟେ ପ୍ଲସ୍ ପଏଣ୍ଟ ହେଉଛି ଆପଣଙ୍କୁ ଇନ୍ଷ୍ଟାଣ୍ଟ ଟେଷ୍ଟଟା ଦିଏ, କିନ୍ତୁ ଗୋଟେ ଲଙ୍ଗ୍ ଟର୍ମରେ ଆଫେକ୍ଟ ପକାଏ। ଆଭରେଜ୍ ଲାଇଫ୍ ସ୍ପେନ୍ଟା ବର୍ତ୍ତମାନ ଧୀରେ ଧୀରେ କମି କମି ଆସି 80-75 ଭିତରକୁ ପଳାଇ ଆସିଲାଣି। ତ ତା ରିଜିନ୍ ହେଉଛି ଡ୍ୟୁ ଟୁ ଲ୍ୟାକ୍ ଅଫ୍ କୋଡିନେସନ୍ ଏବଂ ଦି ୱାଇଲ୍ଡ ଆନିମଲ୍ସ ଆଣ୍ଡ ଦି ହ୍ୟୁମାନ୍ ବିଙ୍ଗ୍ସ,
1: ମଣିଷ ଆଉ ପଶୁଙ୍କ ଭିତରେ ସମନ୍ୱୟ
0: ଅଭାବ ରହୁଛି, କମୁଛି, ସେଟାକୁ ଆଉ ଇନକ୍ରିଜ୍ କଲେ ଡେଫିନେଟଲି ଆମର ଲାଇଫ୍ ସ୍ପେନ୍ ମଧ୍ୟ ବଢିବ।
1: ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଆଧାର କରି ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ବନ ବିଭାଗ କ'ଣ ସବୁ ଦାୟିତ୍ୱ କର୍ତ୍ତବ୍ୟ ତାର କରୁଛି?
0: ଦେଖନ୍ତୁ, ଆମେ ଡିଫରେଣ୍ଟ ଫୋରମରେ ପିଆର୍ଆଇ ମେମ୍ବର୍ସଙ୍କୁ ଇନଭଲ୍ଭ କରୁଛୁ, ସରପଞ୍ଚ ହୁଅନ୍ତୁ କିମ୍ବା ୱାର୍ଡ ମେମ୍ବର ହୁଅନ୍ତୁ, ଜିଲ୍ଲା ପରିଷଦ ସଭ୍ୟ ହୁଅନ୍ତୁ, ସେମାନଙ୍କର ସହାୟତାରେ ହିଁ ବିଭିନ୍ନ ପବ୍ଲିକ ପାର୍ଟିସିପେସନ୍ ଆକ୍ଟିଭିଟିଜ୍ କରାଯାଏ। ଯେମିତି ଆମେ ବନ୍ୟପ୍ରାଣୀ ସପ୍ତାହ ପାଳନ କରୁଛୁ, ସେଠି ବନ୍ୟପ୍ରାଣୀ ସପ୍ତାହରେ ଯୋଉ ଯୋଉ ଇନ୍ଷ୍ଟିଚ୍ୟୁସନ୍ରେ ଆମେ ସବୁ କମ୍ପିଟିସନ୍ କରିଥିବୁ, କୁଇଜ୍ କମ୍ପିଟିସନ୍ କରିଥିବୁ, ଚିତ୍ରାଙ୍କନ ପ୍ରତିଯୋଗିତା କରିଥିବୁ, ଏସେ ରାଇଟିଂ କରିଥିବୁ, ଗୋଟେ ଗୋଟେ ୱାଇଲ୍ଡ ଆନିମଲ୍ର କ'ଣ ଆବଶ୍ୟକତା ଅଛି ତା ଉପରେ ଗୋଟେ କନ୍ସେପ୍ଟ ତିଆରି କରି ସେମାନେ ଗୋଟେ ଗୋଟେ ଡ୍ରଇଂ କରନ୍ତି, ଏତେ ସୁନ୍ଦର ମେସେଜ୍ ଦେଇଥାଏ। ଛୋଟ ଛୋଟ ପିଲାଙ୍କ ମାଇଣ୍ଡରେ ମଧ୍ୟ ଭେରି ଇନୋଭେଟିଭ୍ କନ୍ସେପ୍ଟ ସବୁ ଥାଏ, ସେଗୁଡ଼ାକୁ ମଧ୍ୟ ଆମେ ଡିଟେକ୍ଟ କରୁ, ତାଙ୍କଠୁ ଆଦାୟ କରୁ ଏବଂ ତାଙ୍କୁ ମଧ୍ୟ ରିୱାର୍ଡ ଦେଉ। ସରକାରଙ୍କ ରାଜ୍ୟ ସରକାର ବିଭିନ୍ନ ସ୍କିମ୍ ଅଛି, ସପୋଜ୍ ଘରଚଟିଆର ସଂରକ୍ଷଣ କରୁଛନ୍ତି, ଯେଉଁମାନେ କ୍ରୋକୋଡାଇଲ୍ର ସଂରକ୍ଷଣରେ ବ୍ରତି ଅଛନ୍ତି, ଯେଉଁମାନେ ହାତୀ ସଂରକ୍ଷଣରେ ବ୍ରତି ଅଛନ୍ତି। ସପୋଜ୍ ଆପଣଙ୍କୁ ଗୋଟେ ଏକ୍ସାମ୍ପଲ୍ ଦେବି, ହାତୀ ମୋର ସାଥୀ ଗୋଟେ ଅନୁଷ୍ଠାନ ଅଛି, ଯେଉଁଠି ଗୋଟେ ହାତୀ ମଣିଷ ଭିତରେ ବିବାଦ ଥାଏ, ସେମାନେ ଇନ୍ଷ୍ଟାଣ୍ଟଲି ସେ ଡିଓପଙ୍କ ସହିତ କଣ୍ଟ୍ରୋଲ କରିକି, ଆପଣ ଲୋକାଲ ଫରେଷ୍ଟ ଅଫିସରଙ୍କ ସହିତ କଣ୍ଟ୍ରୋଲ କରିକି ସେଠିକି ଯିବେ, ଯାଇକି ସେମାନେ ସେଠି ଲୋକଙ୍କ ସହିତ କାଉନ୍ସିଲିଂ କରନ୍ତି। ବେଳେବେଳେ ହାତୀ ମଣିଷ ବିବାଦରେ ଏତେ ବଡ଼ ଉଗ୍ର ରୂପ ନେଇଯାଏ, ଯଦି ହାତୀରେ ମଣିଷକୁ ମାରିଦେଲା ଦେନ୍ ସେଠି ଲୋକ ପଚାରନ୍ତିନି, ରାବକୁ ବାଡ଼େଇବାକୁ ହେବ।
1: ଶୁଣିବାକୁ ପାଉଛୁ ଯେ ବନ୍ୟ କର୍ମଚାରୀଙ୍କ ଉପରେ ଆଟାକ୍ କରାଯାଉଛି।
0: ତା ରିଜିନ୍ ହେଉଛି ଯେତେବେଳେ ଯୋଉ ଲୋକର ଗୋଟେ ଧନ ଜୀବନ ପର୍ଟିକୁଲାର ଯେତେବେଳେ କ୍ଷତି ହୁଏ, ଲୋକ ରାଗ ମୁଖରେ ସେତେବେଳେ ଗୋଟେ ପ୍ରତିହିଂସା ପରିଣାତ୍ମକ ମନୋଭାବ ପରିପୋଷଣ କରେ, ତ ତାକୁ ସେମାନେ ରିଡ୍ୟୁସ୍ କରିବା ପାଇଁ ହାତୀ ମରା ସାଥୀ ଯୋଉ ଟିମ୍ ଅଛି ସେମାନେ ଯାଇ ସେଠି ପହଞ୍ଚନ୍ତି, ଜିଲ୍ଲା ପ୍ରଶାସନର ପୋଲିସ ଅଧିକାରୀମାନେ ଯାଇ ସେଠି ପହଞ୍ଚନ୍ତି ଏବଂ ଲୋକାଲ ୟୁଥ୍ ଯୋଉମାନେ ୱାଇଲ୍ଡ ଲାଇଫ୍ ୱିଙ୍ଗ ସହିତ ଆସୋସିଏଟେଡ୍, ଯୋଉମାନେ ତାଙ୍କ ସହିତ ଉତ୍ତରପ୍ରଦ ଭାବେ ଜଡ଼ିତ ଭାବେ କାମ କରନ୍ତି, ସେମାନେ ବୁଝେଇ ସେ ସିଚୁଏସନ୍କୁ କମାଣ୍ଡ କ୍ୱାଇଟ୍ କରନ୍ତି ଏବଂ ସରକାର ଦେଖନ୍ତି ଏଇ ସଂସ୍ଥାଟା କେତେ ଥର ଏଇଭଳିଆ ଆକ୍ଟିଭିଟିଜ୍ କରିଛି, ତାକୁ ରେକର୍ଡ ବିଲ୍ଡଅପ୍ ମଧ୍ୟ କରାଯାଏ କରିକି ତାଙ୍କୁ
1: ପୁରସ୍କୃତ
0: କରାଯାଏ,
1: ତାଙ୍କୁ କିଛି ପ୍ରୋତ୍ସାହନ ରାଶି ଦିଆଯାଏ,
0: ନିଶ୍ଚିତ ରୂପେ ତାଙ୍କୁ ପ୍ରୋତ୍ସାହନ ରାଶି ତାଙ୍କୁ ଦିଆଯାଉଛି।
1: ସାର୍, ଜଙ୍ଗଲରେ ବନ୍ୟପ୍ରାଣୀଙ୍କ ସୁପରିଚାଳନା ପାଇଁ ସରକାରଙ୍କ ତରଫରୁ ବା ବନ ବିଭାଗ ତରଫରୁ କ'ଣ ସବୁ ଯୋଜନା ପ୍ରସ୍ତୁତ କରାଯାଉଛି?
0: ହାତୀକୁ ସୁରକ୍ଷା ଦେବା ପାଇଁ ବା ହାତୀ ବାହାରକୁ ନ ଆସିବା ପାଇଁ ଯୋଉଠି ସମ୍ଭବ ଅଛି ଆମେ ତାକୁ ଟ୍ରେଞ୍ଚ କରିଛୁ, ଯୋଉଠି ସମ୍ଭବ ନାହିଁ ଟ୍ରେଞ୍ଚ ଖୋଳିବା ପାଇଁ ସେଠି ଆମେ ରାଣ୍ଡମ୍ ରବର ୱାଲ୍ ଫର୍ମେସନ୍ କରିଛୁ, ଯୋଉଠି ଦିଟା ଯାକ ମେଟେରିଆଲ ଯାଇକି ପହଞ୍ଚିକି କାମ କରାଯାଇପାରୁନି ସେ ଜାଗାରେ ଆମେ ସୋଲାର ଫେନ୍ସ କରିଛୁ, ଏବଂ ଯୋଉଠି ଏଲିଫେଣ୍ଟ ମୁଭମେଣ୍ଟଟା ଫ୍ରିକ୍ୱେଣ୍ଟଲି ଅଛି ବା ଫ୍ରିକ୍ୱେନ୍ସି ଅଧିକା ଅଛି ସେ ଜାଗାରେ ଏଲିଫେଣ୍ଟ କରିଡର ବୋଲି ଆମେ ଗୋଟେ ଇୟର ମାର୍କ ରଖିଛୁ, ଏଇ ଜାଗାରେ ହାତୀ ନିଶ୍ଚିତ ରୂପେ ବାହାରକୁ ବାହାରିବ। ହାତୀ ଗୋଟେ ମାଇଗ୍ରେଟରୀ ୱାଇଲ୍ଡ ଆନିମଲ୍, ସେ ଗୋଟେ ସ୍ଥାନ ଆଉ ଗୋଟେ ସ୍ଥାନକୁ ଡେଫିନେଟଲି ଯିବା, ତ କହିବାର ସେନ୍ସ ହେଲା ସେମାନେ ସୋସିଆଲି ଆମଠୁ ବହୁତ ଗୁଣରେ ଅଧିକ ମାନେ ଆଟାଚ୍ ଟୁ ଇଚ୍ ଅଦର, ତେଣୁ ତାଙ୍କର ସୁରକ୍ଷା ପାଇଁ ରାଜ୍ୟ ସରକାର କ୍ରୋର୍ସ ଅଫ୍ ରୁପିସ୍ ଇନ୍ଭେଷ୍ଟମେଣ୍ଟ କରୁଛନ୍ତି। ଆମେ ଖୁସି ହେବା ଦରକାର ଯେ ଏଇ ସୁରକ୍ଷା ନୀତି ଯୋଗୁଁ ଆଜି ଓଡ଼ିଶାର ପୋଟେନ୍ସିଆଲ 1700-1800 ହାତୀ ଥିବା ଜାଗାରେ ଆମେ 2100-2200 ହାତୀ ପାଉଛେ ଏବଂ ନ୍ୟୁ ବେବି ବର୍ନ୍ସ ମଧ୍ୟ ଆସୁଛି। ମୋଷ୍ଟ ଅଫ୍ ଦ ଟାଇମ୍ ଆପଣ ଦେଖିବେ ମିଡିଆ କଭରେଜ କରୁଛନ୍ତି, ଏଠି ହାତୀ ମୃତ୍ୟୁ ହେଲା, ସେଠି ହାତୀ ମୃତ୍ୟୁ ହେଲା, ଏଠି ହାତୀ ମୃତ୍ୟୁ ହେଲା, ମୁଁ ଆଜି ପର୍ଯ୍ୟନ୍ତ କୌଣସି ଜାଗାରେ ଦେଖିଲିନି ହାତୀ ଛୁଆଟେ ହାତୀ ଜନ୍ମ କରିଛି, ଗୋଟେ ନେଗେଟିଭ ମେସେଜଟାକୁ ଆମେ ସ୍ପ୍ରେଡ୍ କରିଦେଉଛୁ ଇମିଡିଏଟଲି,
1: ନେଗେଟିଭ ଜିନିଷଟା ବି ସମସ୍ତେ ବହୁତ ଶୀଘ୍ର ଗ୍ରହଣ କରି ନିଅନ୍ତି ଆଉ ସେଟା ବି ମନ ଭିତରେ ପୁରା ମାନେ ଛାପି ହେଇକି
0: ରୁହେ, ଗୋଟେ ଫ୍ଲେଭର ଆଡେଡ୍ ଟାଇପ୍ର ସବ୍‌ସ୍ଟାନ୍ସ ମିଳିଯାଏ ତାଙ୍କୁ। ଆମେ ଡେଫିନେଟଲି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେବୁ, ବନ ପ୍ରଶାସନକୁ ଆମେ ଧନ୍ୟବାଦ ଦେବୁ, ଯେତେ ପିଆର୍ଆଇ ମେମ୍ବର୍ସ ଅଛନ୍ତି, ପବ୍ଲିକ୍ସ ଅଛନ୍ତି, ତାଙ୍କ ପାର୍ଟିସିପେସନ ଯୋଗୁଁ ଓନ୍ଲି ଆଜି ତା ସଂଖ୍ୟାଟା ଧୀରେ ଧୀରେ ବଢିକି 2100-2200 ଭିତରକୁ ଆମ ଆସିଛି। ଏଠି
1: ଏତେ ସବୁ କରିବା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ଦେଖାଯାଉଛି ଯେ ହାତୀ, ବାରା, ଭେଟା ବାଘ, ହରିଣ ଏମାନଙ୍କୁ ସବୁ ଶିକାର କରାଯାଉଛି। ଯେହେତୁ ଜଣେ ଆପଣ ହେଉଛନ୍ତି ବନାଞ୍ଚଳ ଅଧିକାରୀ, ଏହି ପ୍ରସଙ୍ଗକୁ ଆଧାର କରି କ'ଣ ଆପଣ ଆମ ଶ୍ରୋତାବନ୍ଧୁ ମାନଙ୍କୁ କହିବେ?
0: ଶିକାର କରିବା ଇତିହାସ ପୃଷ୍ଠରୁ ଯଦି ଆପଣ ଦେଖି ଆସିବେ, ପୌରାଣିକ ତଥ୍ୟରୁ ଯଦି ଆପଣ ଦେଖି ଆସିବେ,
1: ରାଜା ରାଜୁଡ଼ା
0: ଶିକାର କରିବାର ଗୋଟେ ପରମ୍ପରା।

0: ପ୍ରଥା ରହିଆସେ,
1: ଆଜ୍ଞା
0: ତାର ମାନେ ନୁହେଁ ଯେ ଆଜିକା ଡେଟରେ ମଧ୍ୟ ମଣିଷ ଶିକାର କରିବ। ସେତେବେଳେ ରାଜା ମହାରାଜମାନେ ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ଶିକାର କରୁଥିଲେ, ନିଜର ଖୁସିଟାକୁ ଜାହିର କରିବା ପାଇଁ ଶିକାର କରୁଥିଲେ, ଯାହା ପରିଣତ ହୋଇଥିଲା ପ୍ରମାବତୀ ଗ୍ରାଣ୍ଡ ପ୍ୟାରେଣ୍ଟସ। ଏଇ ପରମ୍ପରା ବା ପ୍ରଥାଟା ଅତୀତରୁ ଗଡ଼ି ଆସୁଥିଲା, ତାର ଅର୍ଥ ନୁହେଁ ଆଜିକା ଡେଟରେ ଆମେ ସେଟା କରିବା। ମୁଁ ଏଇଟାକୁ ଅସ୍ୱୀକାର କରିବିନି ମ୍ୟାଡାମ, ଆଜିକା ଡେଟରେ ଶିକାର ହଉ ନାହିଁ, କିନ୍ତୁ ଆଜିକା ଡେଟରେ
1: ଶିକାରଟା କମି ଯାଇଛି।
0: ୟେସ୍, କିନ୍ତୁ ସେଠି ଆଉ ଗୋଟେ ସେମ୍ ଟାଇମ୍ରେ ଗୋଟେ ପ୍ରୋବ୍ଲେମ୍ ହେଉଛି, ଯେତେବେଳେ ଅଧିକରୁ ଅଧିକ ସଂଖ୍ୟାର ଆପଣଙ୍କର କୋର୍ଟରେ ଥିଲା କେସ୍ ପେଣ୍ଡିଂ ରହିଯାଏ, ସେତେବେଳେ କୋର୍ଟ ଏଇ କେସ୍ ଗୁଡ଼ିକୁ ଏତେ ଗୁରୁତ୍ୱ ନିଅନ୍ତି ନାହିଁ। କାହିଁକି ନା କୋର୍ଟର ବି ଗୋଟେ ଲିମିଟେସନ୍ସ ଅଛି। ଲିମିଟେସନ୍ସ କ'ଣ ନା ନମ୍ବର ଅଫ୍ ଜଜେସ୍ ଲେସ୍, ସେଥିରେ କେତେଜଣ ଆବସେଣ୍ଟ ଥିବେ, କେତେଜଣ ମାନେ ସ୍ପେସିଫିକାଲି ୱାଇଲ୍ଡ ଲାଇଫ୍ କେସେସ୍କୁ ଲିମିଟେଡ୍ ଜଜେସ୍ ଡିଲ୍ କରୁଥିବେ, ସେଥିରେ ୱାଇଲ୍ଡ ଲାଇଫ୍ କେସ୍ ଗୁଡ଼ିକ ରେଗୁଲାର ଇଣ୍ଟରଭାଲ୍ରେ ଟ୍ରାଏଲ୍ ହେଉନି। ତ ଆମେ ମଝିରେ ଗୋଟେ କନ୍ସେପ୍ଟ ତିଆରି କରୁଥିଲୁ, ଗୋଟେ ଯେମିତି ଲେଡିଜ୍ କେସ୍ରେ ଗୋଟେ ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉଛି, ଯେମିତି ଆପଣଙ୍କର ସେମିତି ବନ୍ୟପ୍ରାଣୀଙ୍କ କେସ୍ ପାଇଁକି ଆଇଦର ଫାଷ୍ଟ ଟ୍ରାକ୍ କୋର୍ଟ ତିଆରି ହେଉ କିମ୍ବା ଗୋଟେ ଗ୍ରୀନ୍ କୋର୍ଟ ଫର୍ମେସନ୍ ହେଉ, ଯେଉଁମାନେ ୱେଲ୍ ଆକ୍ୱେଣ୍ଟେଡ୍ ୱିଥ୍ ଦି ୱାଇଲ୍ଡ ଲାଇଫ୍ କେସେସ୍, କ୍ରିମିନାଲ୍ ଆକ୍ଟିଭିଟିଜ୍ ଉପରେ ଯେଉଁମାନେ ଆକ୍ୱେଣ୍ଟେଡ୍ ଅଛନ୍ତି, ସେମାନେ ସେ କେସ୍ ଗୁଡ଼ିକୁ ଟ୍ରାଏଲ୍ କରନ୍ତୁ ଏବଂ ଦଣ୍ଡବିଧାନରେ ଆଉ କିଛି ପରିବର୍ତ୍ତନ ମଧ୍ୟ ଆଣନ୍ତୁ। ଯୋଡ଼େ ତିନିଟା କେସ୍ରେ ମଧ୍ୟ ବହୁତ ଲୋକଙ୍କୁ ମାନେ ସିଭିୟରଲି ପନିସମେଣ୍ଟ ହେଇଛି, ବହୁତ ଖୁସି ଲାଗୁଛି। ଯୋଉ ଶିକାର କରିବା, ହାତୀଦାନ୍ତ ଟ୍ରେଡିଂ କରିବା, ବଜ୍ରକାତୁଆ ଟ୍ରେଡିଂ କରିବା, ଫରେଷ୍ଟ ହାଉସ୍ ଗୋଟେ ଓପନ୍ ଟ୍ରେଜରୀ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଆଣ୍ଡ ଫର୍ ଦି ପିପୁଲ୍।
1: ଆମର ଆଲୋଚନା ଭିତରେ ଆପଣ କହିଥିଲେ ଯେ ଯୋଉ ଜନଜାତି ମାନେ ରହିଛନ୍ତି ସେମାନେ ତାଙ୍କର ଜୀବିକା ପାଇଁ ଯୋଉ ପଶୁ ଶିକାର କରୁଛନ୍ତି, ତେଣୁ ତାଙ୍କ ଜୀବିକା ପାଇଁ ସେ କେମିତି ପଶୁ ଶିକାର ନ କରିବେ ସେଥିପାଇଁ କିଛି ସରକାର ବା ବନ ବିଭାଗ ଚେଷ୍ଟା କରୁଛନ୍ତି କି?
0: ବର୍ତ୍ତମାନ ରାଜ୍ୟ ସରକାର ଅତି ସୁନ୍ଦର କନ୍ସେପ୍ଟ ଗୋଟେ ତିଆରି କରୁଛନ୍ତି, ଆଦିବାସୀ ମାନଙ୍କର ଡେଭଲପମେଣ୍ଟ ଗୋଟେ ନାରା ହେଇକି ନ ରହୁ,
1: ରାଜ୍ୟରେ
0: କେମିତି ପରିଣତ ହେଇପାରିବ। ସେଥିପାଇଁ ଅନେବଲ୍ ଚିଫ୍ ମିନିଷ୍ଟର ମଧ୍ୟ ଗୋଟେ ରିସେଣ୍ଟଲି ଗୋଟେ ଭେରି ସର୍ଟଲି ସୁନ୍ଦର ଡିସିସନ୍ ଟେ ନେଇଛନ୍ତି, ଆଦିବାସୀ ମାନଙ୍କର କ'ଣ ୱାଣ୍ଟିଙ୍ଗସ୍ ଅଛି, କନ୍ସର୍ଣ୍ଣ ଏରିଆର ବିଡିଓ ତହସିଲଦାର ଏମାନେ ଯାଇକି ଆଗ ତାଙ୍କର ୱାଣ୍ଟିଙ୍ଗସ୍ ଟାକୁ ଆଗ ତାଙ୍କଠୁ ଗୋଟେ ଲିପିବଦ୍ଧ ଆକାରରେ ଆଣନ୍ତୁ। ପାନୀୟ ଜଳ ବ୍ୟବସ୍ଥା ହଉ, ଶିକ୍ଷା ବ୍ୟବସ୍ଥା ହଉ, ସ୍ୱାସ୍ଥ୍ୟ ବ୍ୟବସ୍ଥା ହଉ, ଗମନାଗମନ ହଉ, କ'ଣ କଲେ ତାଙ୍କର ଡେ ଟୁ ଡେ ଲାଇଭଲିହୁଡ଼ରେ ଚେଞ୍ଜେସ୍ ଆସିପାରିବ। ତ ସେମାନେ ଗଛକୁ ଦେବତା ବୋଲି ପୂଜା କରନ୍ତି, ଆଜିକା ଡେଟ୍ ବି ମହେନ୍ଦ୍ରଗିରି ରାଜା ବୋଲି ମହେନ୍ଦ୍ରଗିରି ପାହାଡ଼ ପର୍ବତକୁ ଲୋକ ପୂଜା ଅର୍ଚ୍ଚନା କରୁଛନ୍ତି। ବୃକ୍ଷ ଦେବତାଙ୍କୁ ପୂଜା କରିବା ହଉଛି ଆମର ଗୋଟେ କଲଚର, ସେଟା ଯେ କେବଳ ଆଦିବାସୀଙ୍କ ପାଖରେ ଅଛି ସେଇଟା
1: ନା, ଆମ ସଂସ୍କୃତି ପରମ୍ପରାରେ ବି ରହିଛି,
0: ସଂସ୍କୃତି ପରମ୍ପରାରେ ସେଟା ରହିଛି। ବୃକ୍ଷ ରାଜି ବି ଆମେ ପୂଜା ଅର୍ଚ୍ଚନା କରିବା, ସେଟା କରିଥିବା ଯୋଗୁଁ ଆଜି ମଣିଷ ଜଗତଟା ବଞ୍ଚିଛି ଓନ୍ଲି ବିକଜ ଅଫ୍ ଦାଟ।
1: ଗଛ ଲତା ପଶୁ ପକ୍ଷୀ ପରସ୍ପର ପରିପୂରକ, ଯେମିତି ଆମ ସବୁ ଜୀବଙ୍କୁ ଭଲ ପାଉଛୁ ଆମ ବନ୍ୟ ପ୍ରାଣୀକୁ ବି ସେମିତି ଭଲ ପାଇବା କଥା।
0: ଦେଖନ୍ତୁ ବିଜ୍ଞାନ ଯେତେ ଆଗକୁ ବି ଯାଉ, ପୌରାଣିକ ତଥ୍ୟ ଯାହା କହୁଛି, ଆପଣଙ୍କର ପରମ୍ପରା ଆଉ ସଂସ୍କୃତିକୁ ଯିଏ ବଞ୍ଚେଇକି ରଖିଛି ସିଏ ଗୋଟେ ସୂତ୍ରରେ ବନ୍ଧା ହେଇକି ରହିଛି। ମାନବ ଜଗତକୁ ଗୋଟେ ସୂତାରେ ବାନ୍ଧି ରଖିବାର ନାଁ ହେଉଛି ଗୋଟେ ଧର୍ମ। କିଛି ଦିନ ତଳେ ଦେଖିଥିବେ ଗାଁରେ ହାତୀ ଆସିକି ସିନ୍ଦୁର ଲଗେଇକି ବୁଲୁଥିଲା, ତା ମାଉଁ ତ ଧାନ କଲେକ୍ସନ କରୁଥିଲା, ତାକୁ ଦିପଳା ଦଉଥିଲା, ସିଏ କିଛି ତା ନିଜ ପେଟ ପାଟଣା ପାଇଁ ରଖୁଥିଲା। ଆମେ ହାତୀଙ୍କୁ ଲକ୍ଷ୍ମୀଙ୍କ ବାହନ ହିସାବରେ ଆମେ ପୂଜା ଅର୍ଚ୍ଚନା କରୁଥିଲେ, କୁଲାର ମଧ୍ୟ ଦାନ ଦଉଥିଲେ। ସେଇ ପରମ୍ପରାଟା ଧୀରେ ଧୀରେ ଦେଖନ୍ତୁ ବନ୍ଦ ହେଲା। କାହିଁକି ନା ହାତୀ ଉପରେ ଥିଲା ଗୋଟେ ମାଉଁ ତଟେ ସବାର କରିକି ଆସିକି ଭିକ୍ଷାବୃତ୍ତି କଲା, ସେ ଗୋଟେ ରଙ୍ଗ ମେସେଜ ଗଲା, ବିଜନେସରେ କନ୍ଭର୍ଟ ହେଲା, ସର୍କସରେ ସେଟା ମଧ୍ୟ ୟୁଜ୍ ହଉଥିଲା, ତାକୁ ଧୀରେ ଧୀରେ ବନ୍ଦ କଲେ। ଗୋଟେ ୱାଇଲ୍ଡ ଆନିମଲ୍ର ଫ୍ରିଡମ୍ ଦରକାର, ରାଜା ହିସାବରେ ସେ ଚଳିବା ଦରକାର, ତା ନିଜ ଏରିଆରେ ସେ ବୁଲିବା ଦରକାର, ତାକୁ ବାନ୍ଧିକି ପ୍ରଶାସନିକ ବ୍ୟବସ୍ଥା ଭିତରକୁ ଟାଣି ଆଣିଲା ଭଳିଆ ତାକୁ ଆଣିକି ତାକୁ ଜବରଦସ୍ତି ନେଇକି ବୁଲେଇକି ମାନେ ଗୋଟେ ଆମ ପ୍ରତି ଯେମିତି ଆମେ କହୁଛେ ଅମାନବିକତା କାର୍ଯ୍ୟକ୍ରମ ହଉଛି, ସେମିତି ବନ୍ୟପ୍ରାଣୀଙ୍କ ପ୍ରତି ମଧ୍ୟ ଗୋଟେ
1: ଅମାନସିକ
0: ବ୍ୟବହାର ହଉଛି, ସେଟାକୁ ବନ୍ଦ କରିଦିଏ।
1: ସାର୍, ଜଙ୍ଗଲରେ ଏଇ ଯୋଉ ବନ୍ୟପ୍ରାଣୀଙ୍କର ଖାଦ୍ୟ ପାନୀୟ ଆଉ ତାଙ୍କର ବାସସ୍ଥାନକୁ ନେଇକି ଏବେ ସବୁ କ'ଣ ସରକାର ନୂଆ ନୂଆ କିଛି ବ୍ୟବସ୍ଥା କରିଛନ୍ତି?
0: ଦେଖନ୍ତୁ ବନ୍ୟପ୍ରାଣୀ ସଂରକ୍ଷଣର ସେଟା ହଉଛି ଗୋଟେ ମେଜର ପାର୍ଟ, ଆପଣ ଯୋଉ ପ୍ରଶ୍ନଟା କରୁଛନ୍ତି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ପାଇଁ ନିହାତି ରୂପେ ୱାଇଲ୍ଡ ଲାଇଫ୍ ମ୍ୟାନେଜମେଣ୍ଟ ପଏଣ୍ଟ ଅଫ୍ ଭ୍ୟୁରୁ ମୁଁ ଆପଣଙ୍କୁ କହୁଛି। ଚନ୍ଦକା ବନ୍ୟପ୍ରାଣୀ ମାନଙ୍କରେ ଆପଣ ଦେଖିବେ ଆମେ ମେଗା ୱାଟର ବଡି ସବୁ ଫ୍ରେମିଂ କରୁଛୁ, 100% ଆସ୍ୟୁର ହେବେ ଯେ ସେ ଯୋଉ ମେଗା ୱାଟର ବଡି ଯୋଉ ୱାଟରଟା ଆମେ ରିଷ୍ଟୋର କରି ରଖୁଛେ ବର୍ଷା ଜଳଟାକୁ, ସେଟା ହୋଲ୍ ଥ୍ରୁ ଦ ମାନେ ସମର ସିଜନଟାକୁ ସେ କଭର କରିବ। ଯେତେବେଳେ ଗୋଟେ ବନ୍ୟପ୍ରାଣୀ ସଂଘର୍ଷ କରୁଛି ପାଣି ଦିବନ୍ଧା ପିଇବା ପାଇଁ 4 ମାସ, ଯଦି ଆପଣ ବର୍ଷା ଜଳଟାକୁ ସ୍ଥଗିତ ରଖିକି ସେ 4 ମାସଟାକୁ 2 ମାସ କଭର କରିଦେଉଛନ୍ତି, ଇଟ୍ ଇଜ୍ ଅଲସୋ ୱାନ୍ କାଇଣ୍ଡ ଅଫ୍ କନ୍ଜରଭେସନ୍ ଆକ୍ଟିଭିଟିଜ୍। ଏବଂ ଛୋଟ ଛୋଟ ୱାଟର ବଡି ଗୁଡ଼ିକୁ ଆମେ ରିନୋଭେଟ୍ କରିକି ଗୋଟେ ମେଗା ୱାଟର ବଡିରେ କନ୍ଭର୍ଟ କରୁଛୁ, ଯୋଉଟା ସେଇ 2 ମାସଟାକୁ ଏଗେନ୍ ଆମେ ଟ୍ରାଏ କରୁଛୁ 3 ମାସକୁ କନ୍ଭର୍ଟ କରିବା
1: ପାଇଁ। ଖାଦ୍ୟ ପାଇଁ ସାର୍, ବାଉଁଶ ହେଉଛି ହାତୀମାନଙ୍କର ମାନେ ପ୍ରିୟ ଖାଦ୍ୟ, ସେମିତି କିଛି ବାଉଁଶ ଗଛ ଲଗେଇବା ଜଙ୍ଗଲରେ?
0: ଦେଖନ୍ତୁ ବାଉଁଶଟା ହାତୀର ଗୋଟେ ପ୍ରିୟ ଖାଦ୍ୟ ଆମେ ଜେନେରାଲି ଭାବୁଛେ, ଆମର ଯାହା ଏକ୍ସପିରିଏନ୍ସ କହୁଛି 2020-21 2021 ବେଳକୁ ଚନ୍ଦକା ବନ୍ୟପ୍ରାଣୀ ମାନଙ୍କ ଭିତରେ ବାଉଁଶ ଗଛରେ ସମସ୍ତ ଛୋଟ ବଡ ଯେତେ ବାଉଁଶ ଗଛ ଥିଲା ସବୁଥିରେ ଫୁଲ ଫୁଟିଲା, ତାକୁ କୁହାଯାଏ ଗୋଟେ ଗ୍ରେଗାରିୟସ୍ ଫ୍ଲାୱରିଂ ବୋଲି ତାକୁ କୁହାଯାଏ। ଫୁଲ ହେଲେ ସେ ବାଉଁଶ ଗଛଟା ମରିବାଟା ପ୍ରକ୍ରିୟା ଆରମ୍ଭ ହୋଇଯାଏ। ତ ଗୋଟେ କଣ୍ଟା ବାଉଁଶ ଗଛ ଥିଲା ମରିବ, ତାକୁ ଏଇ ବର୍ଷ ଗଛ ଫ୍ଲାୱରିଂ ହେଲେ ସେମ୍ ଇୟର୍ରେ ସେ ଡିଟୋରେଟ୍ ହୁଏନି, ତାକୁ ଡିକମ୍ପୋଜିସନ୍ ହେବା ପାଇଁ 2-4 ସମୟ ତାକୁ ଲାଗେ। ଚାରି ବର୍ଷ ପରେ ଏଣ୍ଟାୟାର ବାଉଁଶ ଜଙ୍ଗଲ ସବୁ ଡ୍ୟାମେଜ୍ ବା ଡିକମ୍ପୋଜିସନ୍ ହେଇଗଲା ଇନ୍ ଚନ୍ଦକା ଫରେଷ୍ଟ। ମରୁଭୂମି ଭଳିଆ ଧୀରେ ଧୀରେ ସେ ଜାଗାଟା ଦେଖାଗଲା, କିନ୍ତୁ ଫର୍ଚୁନେଟଲି ଯୋଉ ବାଉଁଶ ଫୁଲ ହେଇଥିଲା ନେକ୍ସଟ 5th ଇୟର୍ ବେଳକୁ ସେ ବାଉଁଶ ଗୁଡିକ ନ୍ୟାଚୁରାଲ ରିଜେନେସନ୍ ଆସିଲା।

0: ପ୍ରୋଫ୍ୟୁଜଲି ନ୍ୟାଚୁରାଲ ଡିଜାଷ୍ଟର 2025-26 ବେଳକୁ ପଳାଇ ଆସିଲା।
1: ଆଜ୍ଞା
0: ବର୍ତ୍ତମାନ ଏତେ ସଂଖ୍ୟାରେ ଆପଣଙ୍କର କଣ୍ଟା ବାଉଁଶ ଭର୍ତ୍ତି ହେଇଛି,
1: ଆଚ୍ଛା
0: ହାତୀ ସେ କଣ୍ଟା ବାଉଁଶଟା ଗୋଟେ ମନୋପଲି ଭଳିଆ ଫିଲ୍ କଲା, କେବଳ ସେ କଣ୍ଟା ବାଉଁଶଟାକୁ ସେ ବର୍ତ୍ତମାନ ଖାଇବାକୁ ଆଉ ଲାଇକ୍ କରୁନି। ଆମେ ଏବେ ଗୋଟେ ମିକ୍ସ ଭେରାଇଟି ତା ଦେହରେ ଆଡ୍ କରିବାକୁ ଚାହୁଁଛୁ, ଯେଉଁ ରାଇଜୋମ ବାଉଁଶ କିଛି, ନ୍ୟୁଟ୍ରାନ୍ସ କିଛି ଆଣିକି ତା ଦେହରେ ମିକ୍ସ କରିବାକୁ ଏ ବର୍ଷ ଗୋଟେ ଆଟେମ୍ପ୍ଟ ନେଇଛୁ।
1: ଆଚ୍ଛା
0: କିନ୍ତୁ ଯେତେବେଳେ ନ୍ୟାଚୁରାଲ ବାମ୍ବୁ ରିଜେନେରେସନ ତା ଭିତରେ ଆସିଛି, ଏତେ ପରିମାଣରେ ଆସିଯାଇଛି, ତା ଭିତରେ 3-4ଟି ବାସସ୍ଥାନ ତାଙ୍କର ଡେଭଲପ୍ ହେଇଛି। ଲାଇକ୍ ସେମାନେ ନ୍ୟୁ ବେବି ବର୍ନ କରିବା ପାଇଁ ତାଙ୍କର ଗୋଟେ ହାବିଟାଟ୍ ଡେଭଲପମେଣ୍ଟ ହେଇଛି, ଛୋଟ ଛୋଟ ଜନ୍ତୁ ସୁରକ୍ଷା ଦେବା ପାଇଁ ତାଙ୍କର ଗୋଟେ ନେଷ୍ଟିଂ ବା ଯୋଉ ପ୍ରୋଟେକ୍ସନ ହାବିଟାଟ୍ ଗୋଟେ ଡେଭଲପମେଣ୍ଟ ହେଇଛି, ରେଷ୍ଟ ନେବା ପାଇଁ ଛାଇ ଡେଭଲପ୍ ହେଇଛି, ତାକୁ ଯେ ରେଷ୍ଟିଂ ହାବିଟାଟ୍, ଫିଡିଂ ହାବିଟାଟ୍, ବିଭିନ୍ନ ପ୍ରକାର ହାବିଟାଟ୍ କନଜରଭେସନ ଆକ୍ଟିଭିଟିସ୍ଟା ତା ଭିତରେ ଗୋଟେ ସଡନ୍ଲି ଡେଭଲପ୍ ହେଇଛି। ଯେତେବେଳେ ଆମେ ତା ଭିତରେ ଜଳାଶୟ ସୃଷ୍ଟି କରିଦେଇଛୁ, ଆର୍ଟିଫିସିଆଲ ୱାଟର ବଡି ଯେତେବେଳେ ତିଆରି କରିଛୁ, ତ ସେମାନେ ଜଳ କ୍ରୀଡ଼ା କରିବାକୁ ମଧ୍ୟ ଆରାମସେ ସେମାନେ ଆସିପାରୁଛନ୍ତି। କିନ୍ତୁ ହାତୀର ଗୋଟେ ହାବିଟ୍ ଅଛି ଅଧିକା ସମୟ ପାଣିରେ ଖେଳିବା ଏବଂ ପାଣିଟାକୁ କଞ୍ଜ୍ୟୁମ୍ କରିବା।
1: ତାହେଲେ ଏଇଠି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ, ବନ୍ୟପ୍ରାଣୀଙ୍କ ସୁରକ୍ଷା ଆଉ ପରିଚାଳନାକୁ ନେଇ ସେମାନେ ସଚେତନ ହେବେ କି ଅନ୍ୟକୁ ସଚେତନ କରାଇ ପାରିବେ?
0: ଦେଖନ୍ତୁ, କେତେବେଳେ ଗୋଟେ କନସେପ୍ଟ ଥିଲା, ଜଙ୍ଗଲଟାକୁ ଜଙ୍ଗଲ ଭିତରେ ରଖାଯାଉଥିଲା, ବନ୍ୟପ୍ରାଣୀ କି ତା ଭିତରେ ସେମାନେ ନଉଥିଲେ, ମଣିଷ ଜଗତରୁ ତାକୁ ଡିଷ୍ଟାନ୍ସ ମେଣ୍ଟେନ୍ କରାଯାଉଥିଲା। ରାଜ୍ୟ ସରକାର ଗୋଟେ ଅତି ସୁନ୍ଦର କନସେପ୍ଟ ତିଆରି କରିଛନ୍ତି 2017-18 ଗୋଟେ ଇକୋ ଟୁରିଜିମ୍ କନସେପ୍ଟ ଗୋଟେ ତିଆରି କରିଛନ୍ତି।
1: ଆଜ୍ଞା,
0: ଇକୋ ଟୁରିଜିମ୍ କନସେପ୍ଟ ହେଲା ଲୋକଙ୍କର ପାର୍ଟିସିପେସନ ରହିବ ଇନସାଇଡ୍ ଦି ଫରେଷ୍ଟ, ଆମ ଅଞ୍ଚଳରେ ଆମ ରାଜ୍ୟରେ ଆମ ପାଖରେ ଯୋଉ ରିସୋର୍ସେସ ଅଛି, ଫରେଷ୍ଟ ରିସୋର୍ସ ଅଛି, ଯୋଉ ୱାଇଲ୍ଡ ଆନିମଲ୍ ଅଛି, ତାକୁ ଗୋଟେ ଏକ୍ସପ୍ଲୋର ଦରକାର। ଏକ୍ସପ୍ଲୋରରେ କେବଳ ସରକାର ଆଡଭର୍ଟାଇଜମେଣ୍ଟ କଲେ ସେଟା ହବନି, ଲୋକ ଯେତେବେଳେ ଯିବେ ବୁଲିବେ ନିଜ ଆଖିରେ ଦେଖିବେ। ସପୋଜ ଆପଣ ଆଜିକା ଡେଟ୍ ସାତକୋଶିଆ ଯାଆନ୍ତୁ, ହୀରାକୁଦ ୱାଇଲ୍ଡ ଲାଇଫ୍ ଯାଆନ୍ତୁ, ଭିତରକନିକା ନ୍ୟାସନାଲ ପାର୍କକୁ ଯାଆନ୍ତୁ, 100% ରେଟିଂ ପାଇବେ। ଓ ସାତକୋଶିଆ ପରେ ବର୍ତ୍ତମାନ ହୀରାକୁଦ ୱାଇଲ୍ଡ ଲାଇଫ୍ଟାକୁ ମଧ୍ୟ ତା ସହିତ ଆଟାଚ୍ କରୁଛୁ ଗୋଟେ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ କନଭର୍ଟ କରିବା ପାଇଁ। ମହାରାଷ୍ଟ୍ରରୁ ଏଠୁ ମଧ୍ୟପ୍ରଦେଶରୁ ମଧ୍ୟ ବାଘ ଆସିକି ଓଡ଼ିଶାରେ ସେଟର ନେଉଛି। କହିବାର ସେନ୍ସ ହେଲା, ଯେତେ ପବ୍ଲିକ ପାର୍ଟିସିପେସନ ବଢିବ, ସେମାନେ ତାକୁ ସୋସିଆଲ ମିଡିଆରେ ହାଇଲାଇଟ୍ କରିବେ, ମୁଁ ଯାଇଥିଲି ହୀରାକୁଦ ୱାଇଲ୍ଡ ଲାଇଫ୍, ମୁଁ ଦେଖିଲି ଏ ସମ୍ଭବ, ମୁଁ ଯାଇଥିଲି ଭିତରକନିକା, ସେଠି ଦେଖିଲି ଏତେ ପରିମାଣରେ ଏତେ ବଡ ବଡ କୁମ୍ଭୀର ଅଛନ୍ତି। ପବ୍ଲିକ ପାର୍ଟିସିପେସନଟା ଗୋଟେ ଏତେ ବଡ ଷ୍ଟ୍ରେଙ୍ଥ ଆପଣଙ୍କ ପାଇଁ, ଯେତେବେଳେ ଆପଣ ଗୋଟେ ସ୍ରୋତରେ ସାମିଲ ହେବେ, ଆପଣଙ୍କ ନିଜ ରିସୋର୍ସଟାକୁ ଆପଣ ନିଜେ ଏକ୍ସପ୍ଲୋର କରିବାକୁ ଚାହିଁବେ, ନିଜର ୱିକ୍ନେସଟାକୁ ଆପଣ ଷ୍ଟ୍ରେଙ୍ଥରେ କନଭର୍ଟ କରିବେ, ଡେଫିନେଟଲି ଓଡ଼ିଶା ୱିଲ୍ ଗ୍ଲୋ ଆଣ୍ଡ ଗ୍ଲୋ।
1: ଯା ହଉ ନିରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ପରିଚାଳନା ସେ ସମ୍ପର୍କରେ ବହୁତ ସୁନ୍ଦର ସୁନ୍ଦର ତଥ୍ୟ ଆମ ଶ୍ରୋତାବନ୍ଧୁମାନଙ୍କୁ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଥ୍ୟାଙ୍କ ୟୁ ଟୁ ଅଲ୍। ନମସ୍କାର।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8:00। ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଚାହତ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ବିନୋଦ ରାଠୋଡ ଏବଂ ଅଲକା ୟାଗ୍ନିକ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଚାଲତେ ଚାଲତେ କଥାଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ।

0: ହଁ ଭାଇ କାଡ଼େ ଚାଲ ହଉ,
1: ଖରା ପାଣି ପବନ ସବୁର ସମାଧାନ କରତେ ହଉ।
0: ଓହ ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
0: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
0: ତାହେଲେ ଯିବା ନା କି କହୁଛ?
1: ଚାଲ।
0: ହଁ ଭାଇ କାଡ଼େ ଚାଲ ହଉ,
1: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
0: ଓହୋ ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
0: କେଠେ ମିଳୁଛି ଏତେ ସୁବିଧା
1: ଜାଣିନ କି ହଁ, ବାରିପଦାର ଅତି ପରିଚିତ ଦୋକାନ ପରା।
2: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
0: ତାହେଲେ ଯିବା ନା କି କହୁଛ?
1: ଚାଲ।
3: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
4: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
3: ନାଣ୍ଡୁ ଭାଇ ଗହଣା ଦୋକାନ? ସେଠି ସବୁ ଠିକ ଠାକ ମିଳିବ ତ?
4: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
3: ତାହେଲେ ତ ବଢିଆ କଥା।
4: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
3: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
4: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
3: ନାଣ୍ଡୁ ଭାଇ ଗହଣା ଦୋକାନ? ସେଠି ସବୁ ଠିକ ଠାକ ମିଳିବ ତ?
4: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ, HUID କୋଡ ନମ୍ବର ଥିବା ଗହଣା ମିଳୁଛି।
3: ତାହେଲେ ତ ବଢିଆ କଥା।
4: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ନମସ୍କାର ଶ୍ରୋତା ବନ୍ଧୁ, ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତା ବନ୍ଧୁ, ଆଜିର ଏହି ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମରେ ଏହି ଲିଙ୍ଗ ପରିବର୍ତ୍ତନ ତଥା ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗୀମାନଙ୍କୁ ନେଇ ଏକ ତଥ୍ୟଭିତ୍ତିକ ଆଲୋଚନାଟିଏ ଆପଣମାନଙ୍କ ପାଇଁ ପ୍ରସ୍ତୁତ କରିଅଛୁ। ଶ୍ରୋତା ବନ୍ଧୁ, ପ୍ରଥମରେ ଆମେ ଜାଣିବା ଏହି ଟ୍ରାନ୍ସଜେଣ୍ଡର ଶବ୍ଦର ଅର୍ଥ ସମ୍ପର୍କରେ। ଶିଶୁଟିଏ ଜନ୍ମ ହେବା ସହିତ ତାର ଲିଙ୍ଗ ନିରୂପଣ ହୋଇଥାଏ। ଘରକୁ ପୁଅ ଅବା ଝିଅଟିଏ ଆସିବାର ଖୁସି ପ୍ରସାରି ଯାଇଥାଏ, କିନ୍ତୁ ବେଳେବେଳେ ଏମିତି ହୋଇଥାଏ ଜନ୍ମର କିଛି ବର୍ଷ ମଧ୍ୟରେ ଶିଶୁଟିର ଲିଙ୍ଗର ପରିବର୍ତ୍ତନ ଶାରୀରିକ ଏବଂ ଶରୀର ତତ୍ତ୍ୱ ସମ୍ପର୍କିତ କାରଣରୁ ହୋଇଯାଇଥାଏ, ଯାହାକି ବେଳେବେଳେ ସର୍ଜରୀ ବା ଅସ୍ତ୍ରୋପଚାରର ଆବଶ୍ୟକତା କରିଥାଏ। ଆମେ ଜାଣିଛୁ ଲିଙ୍ଗଭେଦ ଅନୁସାରେ ମଣିଷମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି, ପୁରୁଷ ଓ ମହିଳା, ଅର୍ଥାତ୍ ପୁଲିଙ୍ଗ ଓ ସ୍ତ୍ରୀଲିଙ୍ଗ। କିନ୍ତୁ ଶ୍ରୋତାବନ୍ଧୁ, ଏଥିସହିତ ଅନ୍ୟ ଏକ ଲିଙ୍ଗ ଯାହାକୁ ଆମେ ତୃତୀୟ ଲିଙ୍ଗ ବୋଲି କହୁଅଛୁ ବା କ୍ଲିବଲିଙ୍ଗ, ଏବେ ୟା ଉପରେ ବିଶେଷ ଚର୍ଚ୍ଚା ସବୁଠି ଚାଲିଅଛି। ଯେଉଁମାନଙ୍କୁ ଆମେ ଟ୍ରାନ୍ସଜେଣ୍ଡର ବା ଟ୍ରାନ୍ସସେକ୍ସୁଆଲ କହିଥାଉ ସେମାନେ ମହିଳା ବା ପୁରୁଷ ନୁହନ୍ତି। ବିଶେଷ କରି ଶ୍ରୋତାବନ୍ଧୁ, ଟ୍ରେନ୍ରେ ଯାତ୍ରା କରୁଥିବା ବ୍ୟକ୍ତିମାନେ ଏହି ତୃତୀୟ ଲିଙ୍ଗୀ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ପ୍ରାୟ ଆସିଥାନ୍ତି। ବସ୍ ରହୁଥିବା ଛକ ସ୍ଥାନ, ଟ୍ରେନ୍ ଭିତରେ ଏହି ତୃତୀୟ ଲିଙ୍ଗୀମାନେ ପଇସା ମାଗିବାର ଦୃଶ୍ୟ ସହିତ ପ୍ରାୟ ସମସ୍ତେ ଉଣା ଅଧିକେ ପରିଚିତ। ଏହି ଟ୍ରାନ୍ସଜେଣ୍ଡରମାନଙ୍କୁ ସମାଜରେ ଅନେକ ସମୟରେ ବିଭିନ୍ନ ଟିପ୍ପଣୀ ତଥା ଘୃଣାର ଶିକାର ହେବାକୁ ପଡ଼ିଥାଏ। କିନ୍ତୁ ଶ୍ରୋତାବନ୍ଧୁ, ଆପଣମାନେ ଜାଣିଛନ୍ତି କି ଏହି ଅବସ୍ଥା ମଣିଷର ଏକ

0: ଭ୍ରୂଣର ଉତ୍ପତ୍ତି ସମୟର ଅବ୍ୟବସ୍ଥାର ପ୍ରତିଫଳନ ଅଟେ। ସମଗ୍ର ପୃଥିବୀରେ ଏହି ତୃତୀୟ ଲିଙ୍ଗୀମାନଙ୍କର ସଂଖ୍ୟା ସମଗ୍ର ଜନସଂଖ୍ୟାର ପ୍ରାୟ 1% ମଧ୍ୟ କମ୍ ଅଟେ। ଶ୍ରୋତାବନ୍ଧୁ, ଚିକିତ୍ସା ବିଜ୍ଞାନର ଉନ୍ନତି ସହିତ ଟ୍ରାନ୍ସଜେଣ୍ଡରମାନେ ଏବେ ବିଭିନ୍ନ ଉପାୟରେ ଏକ ନିର୍ଦ୍ଦିଷ୍ଟ ଲିଙ୍ଗକୁ ରୂପାନ୍ତରିତ ହୋଇପାରୁଛନ୍ତି। ମୁଖ୍ୟତଃ ହର୍ମୋନ୍ ରିପ୍ଲେସମେଣ୍ଟ ଥେରାପି, ସେକ୍ସ ରିଏସାଇନମେଣ୍ଟ ସର୍ଜରୀ ଏବଂ ସାଇକୋଥେରାପି ପଦ୍ଧତି ଦ୍ୱାରା ଏହି ତୃତୀୟ ଲିଙ୍ଗୀମାନଙ୍କର ଚିକିତ୍ସା କରାଯାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଅଣାଯାଉଅଛି। ଆପଣମାନେ ଜାଣିଥିବେ, ପଶ୍ଚିମ ବଙ୍ଗଳାର ଏକ ବିଶ୍ୱବିଦ୍ୟାଳୟରେ ପ୍ରଥମ କରି ଜଣେ ତୃତୀୟ ଲିଙ୍ଗୀ କୁଳପତି ଆସନ ଅଳଙ୍କୃତ କରିଛନ୍ତି। ସେହିପରି ସାଧାରଣ ନିର୍ବାଚନରେ ମଧ୍ୟ ଏମାନେ ପ୍ରାର୍ଥୀ ହୋଇ ଜିତିଛନ୍ତି। ଓଡ଼ିଶାରେ ଅନେକ ଜଣ ହର୍ମୋନ୍ ରିପ୍ଲେସମେଣ୍ଟ ଥେରାପି ଓ ସେକ୍ସ ରିଆସାଇନମେଣ୍ଟ ସର୍ଜରୀ ପଦ୍ଧତି ଆପଣାଇଛନ୍ତି। ସେ ମଧ୍ୟରୁ ପ୍ରମୁଖ ଘଟଣାବଳୀ ହିସାବରେ 1980 ଜଣେ କଳ୍ପନା ନାମଧାରୀ କଳ୍ପତରୁକୁ ରୂପାନ୍ତରିତ ହୋଇଥିଲେ। ଶ୍ରୋତାବନ୍ଧୁ, କୋଉ ପୁରାଣ କାଳରୁ ସମାଜରେ ଏହି ତୃତୀୟ ଲିଙ୍ଗୀମାନଙ୍କର ଉପସ୍ଥିତି ରହିଆସିଅଛି, କିନ୍ତୁ ସେହି ସମୟରେ ଏହି ବିଷୟରେ ସଚେତନତାର ଅଭାବ ରହିଥିବା ହେତୁ ଏହାକୁ ରେକର୍ଡ କରାଯାଇପାରିନାହିଁ। 19 ଆରମ୍ଭରୁ ଏହି ତୃତୀୟ ଲିଙ୍ଗୀମାନଙ୍କର ଉପସ୍ଥିତିର ପ୍ରମାଣ ରହିଅଛି। ବିଖ୍ୟାତ ଗ୍ରୀକ୍ ଦାର୍ଶନିକ ହିପୋକ୍ରେଟ୍ସ ଏ ବିଷୟରେ ତାଙ୍କ ଗ୍ରନ୍ଥରେ ସୂଚନା ପ୍ରଦାନ କରିଛନ୍ତି। 20 ବେଳକୁ ଏହି ତୃତୀୟ ଲିଙ୍ଗୀମାନଙ୍କର ବେଶ ପୋଷାକ, ବିଶେଷ କରି ସେମାନଙ୍କର ନାରୀ ସୁଲଭ ଚାଲିଚଳନ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା। ପରବର୍ତ୍ତୀ ସମୟରେ ତୃତୀୟ ଲିଙ୍ଗୀମାନଙ୍କର ମାନସିକ ସ୍ୱାସ୍ଥ୍ୟ ସହିତ ଧାର୍ମିକ ଏବଂ ନୈତିକତା ସମ୍ପର୍କରେ ବିଶେଷ ପର୍ଯ୍ୟାଲୋଚନା ଆରମ୍ଭ ହୋଇଥିଲା। ଶ୍ରୋତାବନ୍ଧୁ, ପରବର୍ତ୍ତୀ ସମୟରେ ୟୁରୋପ ମହାଦେଶର ବିଭିନ୍ନ ଦେଶରେ ଏହି ତୃତୀୟ ଲିଙ୍ଗୀମାନଙ୍କୁ ଗୁରୁତ୍ୱ ଦିଆଯାଇ ସେମାନଙ୍କର ଉନ୍ନତି ତଥା ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବାର ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୋତାବନ୍ଧୁ, ଏବେ ଜାଣିବା ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗୀମାନେ କିପରି ସୃଷ୍ଟି ହୁଅନ୍ତି ସେ ସମ୍ପର୍କରେ। ତୃତୀୟ ଲିଙ୍ଗୀ ସୃଷ୍ଟିର ମୁଖ୍ୟ କାରଣ ହେଉଛି ଦୁଇ ପ୍ରକାରର, ବାୟୋଲୋଜିକାଲ ଅର୍ଥାତ୍ ଜୈବିକ କାରଣ ଏବଂ ଅନ୍ୟଟି ହେଉଛି ସେକ୍ସୁଆଲ ଓରିଏଣ୍ଟେସନ ଅର୍ଥାତ୍ ଲିଙ୍ଗୀୟ ଅଭିମୁଖୀକରଣ। ଏଥିରେ ମଣିଷ ଶରୀରର ମସ୍ତିଷ୍କର ଭୂମିକା ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ। ମଣିଷ ଶରୀରର ମସ୍ତିଷ୍କର ବାହ୍ୟ ଅଂଶ ଯାହାକୁ କର୍ଟେକ୍ସ କୁହାଯାଏ, ତୃତୀୟ ଲିଙ୍ଗୀମାନଙ୍କର ସେହି କର୍ଟେକ୍ସ ଅଧିକ ମୋଟା ହୋଇଥାଏ। ପୁରୁଷମାନଙ୍କ କ୍ଷେତ୍ରରେ କର୍ଟେକ୍ସ ଅଂଶରେ କିଛି ସବ୍ କର୍ଟିକାଲ ଷ୍ଟ୍ରକ୍ଚର ମଧ୍ୟ ରହିଥାନ୍ତି। ଜନ୍ମର ପରବର୍ତ୍ତୀ ସମୟରେ ଏହା ଦେଖାଯାଏ। ଏହି ତୃତୀୟ ଲିଙ୍ଗୀମାନେ ପୁଂଲିଙ୍ଗ ପ୍ରତି ଆକର୍ଷିତ ହୋଇଥାଏ, ସେହିପରି ସ୍ତ୍ରୀଲିଙ୍ଗ ପ୍ରତି ବିଶେଷ ଆକର୍ଷିତ ହୋଇଥାଏ। ସମୟ ସମୟରେ ପିଲାର ବୟସ 11 ଉର୍ଦ୍ଧ୍ୱ ହେବା ପରେ ତା'ର ଯେତେବେଳେ ଫିଜିଓଲୋଜିକାଲ ଓ ବାୟୋକେମିକାଲ ଚେଞ୍ଜ ଆରମ୍ଭ ହୁଏ ଓ ସେକ୍ସ ହର୍ମୋନର କ୍ଷରଣ ଆରମ୍ଭ ହୋଇଯାଏ, ସେହି ସମୟରେ ପିଲାଟିଏ ପୁଅ ହୋଇଥିଲେ ମଧ୍ୟ ତା ଶରୀରରେ ସ୍ତ୍ରୀ ଲୋକର ଚାଲିଚଳନ, ସ୍ୱର ଏବଂ ପୋଷାକ ପିନ୍ଧିବାର ରୁଚି ସହିତ ସମାନ ହୋଇଥାଏ। ଏହି ପରିବର୍ତ୍ତନ ପାଇଁ ମଣିଷ ଶରୀରର 2 ହର୍ମୋନର ଭୂମିକା ଅଧିକ, ପୁରୁଷ ହର୍ମୋନ ଟେଷ୍ଟୋଷ୍ଟେରନ୍ ଓ ମହିଳା ହର୍ମୋନ ଅଷ୍ଟ୍ରୋଜେନ୍, କିନ୍ତୁ ମୁଖ୍ୟତଃ ଟେଷ୍ଟୋଷ୍ଟେରନ୍ ବା ଏଣ୍ଡ୍ରୋଜେନ୍ର ଭୂମିକା ସର୍ବାଧିକ। ଯଦି ମହିଳାଙ୍କ ଶରୀରରେ ଟେଷ୍ଟୋଷ୍ଟେରନ୍ ଏଡ୍ରେନାଲ ଗ୍ଲାଣ୍ଡରୁ ଅଧିକ କ୍ଷରିତ ହୁଏ, ତେବେ ସେହି ମହିଳାମାନଙ୍କର ପୁରୁଷ ସୁଲଭ ଗୁଣର ବିକାଶ ଘଟିଥାଏ। ସେହିପରି ପୁରୁଷମାନଙ୍କର କମ୍ ଟେଷ୍ଟୋଷ୍ଟେରନ୍ ଝରି ଅଷ୍ଟ୍ରୋଜେନ୍ର ପରିମାଣରେ ବୃଦ୍ଧି ଘଟିଲେ ସେମାନଙ୍କର ମହିଳା ପରି ଗୁଣର ବିକାଶ ଘଟିଥାଏ।
1: ଶେଷ ହେଲା ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ଓଡ଼ିଆ ଚଳଚ୍ଚିତ୍ର ପୂଜା ଫୁଲର ଗୀତଟିଏ, କଣ୍ଠ ଦେଇଛନ୍ତି ଚିତ୍ତ ଜେନା।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:00। ପ୍ରଚାର କରୁଛୁ ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗଙ୍ଗାହାର।

0: ମାସିକ ସାହିତ୍ୟ ଚାଲେ, ଅଧିକ ଲୋକ ଦେଖିଲେ ଭାଉ ଖାଏ, ଲୋକେ ବାଟ ଭାଙ୍ଗିଲେ ଦାମ କମେଇ ଚାଲେ, ପାଟି କରି ଡାକେ ଆଉ ସମସ୍ତଙ୍କୁ ଏକାଠି କରି ତାଳସଜରୁ ଛାତି ଚିରେ, ଦେଖାଏ ଅସହାୟ ଗରିବୀର ଦିକ୍ ଦିକ୍ ସ୍ପନ୍ଦିତ ହୃଦୟ। ମାୟା ଦ୍ୱାରା ଆବଦ୍ଧ ସଂସାର ଅନେକ ପ୍ରଶ୍ନକୁ ଅସଜଡ଼ା ଉତ୍ତର ଦ୍ୱାରା ସିଦ୍ଧ ହେବାକୁ ପ୍ରୟାସ କରେ। ସେହି ଅବାନ୍ତର ପ୍ରଶ୍ନଗୁଚ୍ଛ ଓ ଅନୁଭୂତ ଉତ୍ତର ଭିତରେ ଛନ୍ଦି ହୋଇ ଅସମାହିତ ଶବ୍ଦ ଓ ବାକ୍ୟଗୁଡ଼ିକୁ ସାଉଁଟେ, ଶେଷରେ ଅଣନିଶ୍ୱାସୀ ହୋଇ ନିଜେ ନିଜକୁ ସିଦ୍ଧ କରେ। କବିତା ଅସମାହିତ ପ୍ରଶ୍ନ, କହୁଛନ୍ତି ସ୍ନେହାଶିଷ ମହାନ୍ତି।
1: ଆକାଶର ତରଳେଇବାରେ ଯଦି ପୃଥିବୀର ସୁଖ, ତେବେ ମେଘ ସବୁ ଆତ୍ମହୁତି ଦିଅନ୍ତୁ। କାଗେଜି ଫୁଲ ପରି ଦିଶୁଥିବା ଦିନଗୁଡ଼ାକ ବି ମହୁଲ ପରି ଝରି ପଡ଼ନ୍ତି ଅବେଳରେ। ବେଳେବେଳେ କିଛି ନଥାଏ ବି ମନଟା ଉଜାଣି ଉଠେ ସାୟାହ୍ନରେ, ଦଳ ଭାଙ୍ଗି ପକ୍ଷୀ କିଛି ଉଡ଼ିଯାଆନ୍ତି ବିପକ୍ଷରେ। ଏବେ କୁହ ତୁମେ କାହା ସପକ୍ଷରେ? ନିମ୍ବ ଗଛରେ ନଈ ପଡ଼ିଥିବା ନିର୍ମୂଳିର ଅସହାୟତା ପାଇଁ ଦାୟୀ କିଏ? ଗାଁ ମୁଣ୍ଡ ବଟମୂଳେ ପଡ଼ିଥିବା ପଥରଟାକୁ ଦେବୀ କଲା କିଏ? କାହା ଇଙ୍ଗିତରେ ଛାତିରେ ପିଠିଲ ଦେଇ ଏକ ମୁହାଁ ଚାଲିଛି ମଣିଷ, କାହା ପାଇଁ ବାଧ୍ୟ ହୋଇ ମାପିବାକୁ ପଡ଼େ ମାଟିର ଆୟୁଷ? ବିନା ସଙ୍କୋଚରେ ଅନ୍ୟ ହାତେ ନିଜକୁ ସମର୍ପି ଦେବାଟା ଯଦି ସ୍ନେହ, ବିନା ସ୍ୱାର୍ଥରେ ସ୍ୱହୃଦୟକୁ ସଂଗୃହିତ କରି ରଖିବାଟା ଯଦି ସମ୍ମାନ, ତେବେ କୁହ ସାଗରଟା ସ୍ୱାଭିମାନୀ ନା ସ୍ୱାର୍ଥପର? ଏସବୁର ଉତ୍ତର ଯଦି ଖୋଜିବାକୁ ବାହାରିବ ତୁମେ, ବୃଥା ହେବ ପରିଶ୍ରମ, କଷ୍ଟ କଥା ନ କହିବା ଭଲ। ଏଠି ନାହିଁ କେହି ଉତ୍ତରଦାତା ଦେବତା କି ଈଶ୍ୱର, କାହିଁକିନା ସବୁଯାକ କାଠ ଓ ପାଷାଣର ଦିଅ, ବାକି ଯେତେ ଜୀବନ୍ତ ମୁର୍ଦ୍ଦାର।
0: ମା ଶବ୍ଦର ଅର୍ଥକୁ ବିଶ୍ଳେଷଣ କରିବାକୁ ସମ୍ପୂର୍ଣ୍ଣ ଅଭିଧାନର ଶବ୍ଦପୁଞ୍ଜର ସ୍ୱଳ୍ପତା ଘଟିବ, ତଥାପି ଅଧୁରା ରହିବ ମାତୃତ୍ୱର ବର୍ଣ୍ଣନା। ସ୍ନେହାଶିଷ ମହାନ୍ତିଙ୍କ କବିତାରେ ମାଆର ଆକାର ବେଶ ପ୍ରଶଂସାବହ। କବିତା ମାତୃଶକ୍ତି, କହୁଛନ୍ତି ଯୁବକବି ସ୍ନେହାଶିଷ ମହାନ୍ତି।
1: କଞ୍ଚା ମାଟିରୁ ମୂର୍ତ୍ତି ତିଆରି ହୁଏ ମା ନୁହେଁ। ମା ତ ରଙ୍ଗ ଛଡ଼ା ଶାଢ଼ୀ ପିନ୍ଧେ, ଶିକାରେ ଜୀବନ ସାଉତେ, ଭକକୁ ସ୍ନେହରେ ସାଉଁଟି ଏକା ଏକା ଲୁହ ପିଇ ବଞ୍ଚେ। ମା'କୁ ଅକ୍ଷର ଆସେନି, ସେଇ ଲାଗି ପୁରାଣ ପଢ଼େନି। ସଂସାରକୁ ସାଉତୁ ସାଉତୁ ଦିନ ତାକୁ ବଳକା ପଡ଼େନି। ସେ କିନ୍ତୁ ଦିଅଁ ପୂଜେ, ନିଉଛାଳି ହୁଏ, ମୋ ପାଇଁ ସୁଖ ମାଗେ, କିନ୍ତୁ ନିଜ ପାଇଁ ସମୟ ପାଏନି। ମା'ମର ଦେବୀ ନୁହେଁ, ଦେବୀଠାରୁ 100 ଗୁଣ ବେଶୀ। ଦେବୀ ପାଇଁ ଦିନଟିଏ ମା ଲଡ଼େ ଜୀବନଠୁ ବେଶୀ। ଦେବୀ ଚାହେଁ ଧୂପଝୁଣା, ଫୁଲପୁଷ୍ପ, ଷଡ଼ଶ ନୈବେଦ୍ୟ। ମା ମୋର ଚାହେଁ ନାହିଁ କିଛି, ଭଙ୍ଗା ଘର ପୁଅ ନାତି ତା ଲାଗି ସ୍ୱର୍ଗର ସମ୍ପଦ। ଦେବୀ ଆସେ କାଶତଣ୍ଡି ପାହାଚରୁ ନାଲି ନାଲି ପାଦ ଥାପି ଥାପି ମା ମୋର ଘେରିକାଟେ ଘରଯାକ ଫଟାପାତେ ଛଟେଇ ଛଟେଇ। ଦେବୀ ଧରେ ଅସ୍ତ୍ରଶସ୍ତ୍ର ଖଣ୍ଡାକାତି ଖର୍ପର ଯେ କେତେ ମା'କୁ ମୋ ଦେଖିଦେଲେ ବିପଦଟା ଆପେ ମଥା ପାତେ। ପଣ୍ଡିତଙ୍କ ମନ୍ତ୍ରସ୍ୱରେ ମୂର୍ତ୍ତି ମଥାରୁ ଫୁଲ ଝରି ପଡ଼େ। ମୁଁ କିନ୍ତୁ କାନ୍ଦିଦେଲେ ମା ମୋର ପୁରା ଭାଙ୍ଗି ପଡ଼େ। ମା'ମର ମୂର୍ତ୍ତି ନୁହେଁ, ନିଜେ ଗୋଟେ ମୂର୍ତ୍ତିକାରଟିଏ, ନିଜ ସହ ମୋତେ ଗଢ଼େ, ଅନ୍ୟ ପାଇଁ ଜୀବନ ଶିଖାଏ। ମା ମୋର ମାଟି ନୁହେଁ, ଘଟ ନୁହେଁ, ତାର ଆବାହନ ବିସର୍ଜନ ନାହିଁ। ସଂସାରଟା ଯେତେ ଦିନ ସେତେ ଦିନ ଜିଏ ତା ପାଇଁ। କଞ୍ଚାମାଟି ମୂର୍ତ୍ତି ହୁଏ, ମୂର୍ତ୍ତି ପୁଣି ଲେଉଟାଣି ଯାଏ। ମା ମୋର ମଣିଷଟିଏ ସବୁଦିନ ସାଥିରେ ହିଁ ଥାଏ। ଦେବୀ ସିନା ପୂଜା ପାଏ ବରଷକୁ ଥରେ। ମା ମୋର ସବୁଦିନ, ସେ କେଉଁ ଦେବୀଟିଏ ଯେ।
0: ଶିମିଳପାଳର ମଥାକୁ କଳା ମେଘ କବରୀରେ ରାସ୍ନା ସଜେଇ ଶାଳ ଗଛରେ ବାଦଲ ଦୋଳି ଖେଳିଲେ ବାରି ହୁଏ ମୟୂରଭଞ୍ଜ। ଖଇରୀ ଭଣ୍ଡନ ସୋନ ବଳଙ୍ଗ ଗଙ୍ଗାହାର ପାଣି ଛୁଇଁଲେ ଅନୁଭବ କରି ହୁଏ ମୟୂରଭଞ୍ଜ। ମା କିଚକେଶ୍ୱରୀ, ମା ଅମ୍ବିକା, ହରିବଳ ଦେବଜୀଉ ଜ୍ୱାଳାମୁଖୀ ପୀଠରୁ ଆରମ୍ଭ ହୋଇଯାଏ ମୟୂରଭଞ୍ଜର ଗହଳି। ତେବେ କବି ସ୍ନେହାଶିଷ ମହାନ୍ତି ନିଜ କବିତାରେ ବୀର ଭଞ୍ଜମାଟି ସମ୍ପର୍କରେ କ'ଣ ସବୁ କହୁଛନ୍ତି, ଆସନ୍ତୁ ଶୁଣିବା କବିତା ମୟୂରଭଞ୍ଜ।
1: ମଥାନରେ ଶିମିଳି ପାହାଡ଼ ହାତଠାରି ଡାକୁଥାଏ ଜହ୍ନ, ଡେଣାପିଟି କଥା କହେ ସାରି ମାଟିଗାଏ ଭଞ୍ଜ କୀର୍ତ୍ତିଗାନ। ଶାଳଦେହେ ମଲାଙ୍ଗର ଛାତି, ଶାଳଦେହେ ମଲାଙ୍ଗର ଛାତି, ଚନ୍ଦ୍ରିକାରେ ଢାଙ୍କି ଯାଏ ରାତି, ସିରା ସିରା ଝରଣାର ଗୀତି, ବଳଙ୍ଗର ଚିକି ଚିକି କାତି, ମାଦଳରେ ଥରିଯାଏ ମେଘ, ମାଦଳରେ ଥରିଯାଏ ମେଘ, ମହୁଲିରେ ମନ ଉଠେ ମାତି। କାଇ ଓ ହାଣ୍ଡିଆର ନିଶା, କାଇ ଓ ହାଣ୍ଡିଆର ନିଶା, ଢଙ୍କା ଆକ ସଫେଦ ପରଦା, ନିରବତା ଆପଣାକୁ ଭୁଲେ, ସଞ୍ଜ ଏଠି ଅଣ୍ଟା ଧରି ଚାଲେ, ନିଶମଡ଼ି ସୁଘଞ୍ଚ ବନାନୀ, ମହାବଳ ଦର୍ପ ବଳେ ଥରାଏ ମେଦିନୀ। ଏ ମାଟିର ପ୍ରତିରେଣୁ ଗାଏ ଗୀତ, ଏ ମାଟିର ପ୍ରତିରେଣୁ ଗାଏ ଗୀତ, ଆଙ୍କିପାରେ ଜୀବନର ଚିତ୍ର, ରଙ୍ଗ ବୁଣେ ହୃଦୟର ଇନ୍ଦ୍ର, ଧନୁରୁ ସମୟକୁ ଶୁଣାଏ କବିତା, ଅଭିନୟ କରେ ନିଚ୍ଛକ ଚରିତ୍ର, ମଞ୍ଚ ଉପରୁ ପରଦା ଉଠାଇ ନିଜକୁ ହିଁ ନାୟକ ସଜାଇ ସାଜିପାରେ ସେ ଖଳନାୟକ। ଏଠି ସଜ ସଜ ଅତୀତର ସ୍ମୃତି, ଏଠି ସଜ ସଜ ଅତୀତର ସ୍ମୃତି, ମାଟିର ମରମତଳ ଜୀବାଶ୍ମ।

0: ନ୍ୟାସ ପାଏ ନୃତ୍ୟରତ ମୂର୍ତ୍ତି, ଲୁହା ପଥରର ଶକ୍ତ ଦେହରେ ଗାରଟାଣେ ପାକଳ ପଞ୍ଜରା, ନିହାଣର ତୀକ୍ଷ୍ଣ ମନରେ ମହନୀୟ ମୁଗୁନି ପଥର ଈଶ୍ୱରଙ୍କୁ ଭିଡ଼ି ଧରେ ନିଜର ସରଳ ପଣରେ। ଏହି ସେହି ସ୍ୱର୍ଣ୍ଣମୟୀ ଜନ୍ମଭୂମି ମୋର, ଏହି ସେହି ସ୍ୱର୍ଣ୍ଣମୟୀ ଜନ୍ମଭୂମି ମୋର ପ୍ରିୟ ସହଚର, ଏହି ମୋର ଗୁଣର ଗାରିମା ଶ୍ରେଷ୍ଠ ପରିଚୟ। ଏହି ସେହି ସ୍ୱର୍ଣ୍ଣମୟୀ ଜନ୍ମଭୂମି ମୋର ପ୍ରିୟ ସହଚର, ଏହି ମୋର ଗୁଣର ଗାରିମା ଶ୍ରେଷ୍ଠ ପରିଚୟ।
1: ପୂର୍ଣ୍ଣତାର ପ୍ରାପ୍ତିରେ ସୃଜନର କ୍ରମ, ସେହି କ୍ରମ ଆଉ ବ୍ୟତିକ୍ରମ ସୃଜନର ବାସ୍ତବ ଚିତ୍ର, ଯାହା ନିଖୁଣ ଭାବେ ବର୍ଣ୍ଣିତ ହୋଇଛି ସ୍ନେହାଶିଷ ମହାନ୍ତିଙ୍କ କବିତାରେ। ମାନବକୁ ଆଶ୍ୱସ୍ତ କରିବାର ଏହା ଏକ ପ୍ରୟାସ ହୋଇପାରେ, କବିତା ଆତ୍ମଦାହ, କହିଛନ୍ତି ସ୍ନେହାଶିଷ ମହାନ୍ତି।
0: ସମୟକୁ ସାହାରା କରି ବାଟ ଚାଲିବା ଛାଡ଼ି ଦେଇଛି, ମୁଁ ଏବେ ନିଜକୁ ନିଜର କହିବା ଛାଡ଼ି ଦେଇଛି। ପ୍ରତି କଥାରେ ଦ୍ୱାହି ଦେହି ହୁଏ ନା ଈଶ୍ୱରଙ୍କୁ, ପ୍ରତି କଥାରେ ଦ୍ୱାହି ଦେହି ହୁଏ ନା ଈଶ୍ୱରଙ୍କୁ, ପ୍ରତି ଘଟଣାର ସାଜି ହୁଏ ନା ଉଦାହରଣ, ପ୍ରତିଥର ସମ୍ପି ହୁଏ ନା ନିଜକୁ ନିଜ ଇଚ୍ଛାରେ, ପ୍ରତି ମୁହୂର୍ତ୍ତ ସଜେଇ ହୁଏ ନା କାଟିବା ଜୀବନ। ସବୁ ସାଁବାଳରୁ ଜନ୍ମ ନିଅନ୍ତିନି ପ୍ରଜାପତି, ସବୁ ସାଁବାଳରୁ ଜନ୍ମ ନିଅନ୍ତିନି ପ୍ରଜାପତି, ସବୁ ଫୁଲ ମହକି ଉଠନ୍ତିନି ସଞ୍ଜବେଳେ, ସବୁ ମାଟିରୁ ସୃଷ୍ଟି ହୁଏ ନା ସବୁଜ, କିନ୍ତୁ ସବୁ ନଈ ମିଶନ୍ତିନି କେବେ ସାଗର ତଟରେ। ବେଳେବେଳେ ଆଷାଢ଼ରେ ମାଟି ଭଗେ ବିଚ୍ଛିନ୍ନ ବୈଧବ୍ୟ, ବେଳେବେଳେ ଆଷାଢ଼ରେ ମାଟି ଭଗେ ବିଚ୍ଛିନ୍ନ ବୈଧବ୍ୟ, ବିବନ୍ନ ପ୍ରକୃତିର ପ୍ରାଣ ଆକ୍ତାମାକ୍ତା ପବନରେ କ୍ରମେ ହୁଏ ଶ୍ୱାସରୁଦ୍ଧ, ସମ୍ଭ୍ରମରେ ହଜିଯାଏ କବିତାର ଧାଡ଼ି, ସମ୍ଭ୍ରମରେ ହଜିଯାଏ କବିତାର ଧାଡ଼ି, ଦେଖୁ ଦେଖୁ ଆତ୍ମା ଯେବେ ପ୍ରାଣ ଯାଏ ଛାଡ଼ି। ସବୁ ସମ୍ବୋଧନର ସମ୍ପର୍କ ନଥାଏ, ସବୁ ସମ୍ବୋଧନର ସମ୍ପର୍କ ନଥାଏ, କିଛି ରକ୍ତ ଶିରାରେ ନୁହେଁ ଆଖିରୁ ଝରେ, କେତେକ ଛାତିରେ ମଣିଷ ନୁହେଁ ନିର୍ଜୀବ ରୁହନ୍ତି, ଈଶ୍ୱର ବି କେବେ ନିଜ ଲାଗି ନିଜ ପକ୍ଷେ ଗୁହାରି କରନ୍ତି। ହାତରେଖାରେ ନ୍ୟାସ ଦେଇ ହୁଏ ନା ସ୍ୱପ୍ନ ସବୁ, ହାତରେଖାରେ ନ୍ୟାସ ଦେଇ ହୁଏ ନା ସ୍ୱପ୍ନ ସବୁ, ଚଢ଼େଇ ଥଣ୍ଟରେ ସାଉଁଟି ହୁଏ ନା ବଳକା ଗଗନ, ପତ୍ର ଝାଡ଼ି ପ୍ରକୃତି ବି ଛାତି ପିଟି କାନ୍ଦେ ଅବେଳରେ, ଝିଙ୍କାରି ବି ରଡ଼ି ଛାଡ଼େ ଲୁହ ଭରେ ଅନ୍ଧାର ଆଖିରେ। ଏତେ ପରେ ପଚାରିବ ଯଦି ମୁଁ କିଏ, ଏତେ ପରେ ପଚାରିବ ଯଦି ମୁଁ କିଏ, କ'ଣ ବା ପରିଚୟ ମୋର, ମୁଁ ଖଣ୍ଡେ କଳାମେଘ, ଦୈର୍ଘ୍ୟ କି ଦିଶା ନାହିଁ ଯାର, ଦୈର୍ଘ୍ୟ କି ଦିଶା ନାହିଁ ଯାର।

0: ବିଚିତ୍ରମୟ ସଂସାର ଏଠି ମାନବ ସମସ୍ତ ଜୀବକୁଳଙ୍କୁ ନିଜ ଆୟତ୍ତରେ ରଖିଛି। ସେ ନିଜେ ବଞ୍ଚି ଅନ୍ୟମାନଙ୍କୁ ସୁଖରେ ବଞ୍ଚିବାର ରାହା ଦେଖାଇଛି। ଖାଲି ପୃଥିବୀରେ କାହିଁକି, ଅନ୍ୟ ଗ୍ରହ ଉପଗ୍ରହରେ ମୂଲ୍ୟବାନ ତଥ୍ୟର ଉନ୍ମୋଚନ କରୁଛି ଏହି ମାନବ। ହେଲେ ଏହି ମାନବ ଯନ୍ତ୍ରବତ୍ କାର୍ଯ୍ୟ କରି ଅନ୍ୟମାନଙ୍କଠୁ ଅଲଗା ହୋଇ ରହୁଛି। ନିଜର ଅଧିକାରକୁ ହାତ ବଢ଼େଇ କାନି ପତେଇ ଚିତ୍କାର କରି ମାଗିଲେ ବି ପାଉନି। ଅଧ୍ୟାପକ ରାଜେନ୍ଦ୍ର ସାମଲଙ୍କ କ୍ଷୁଦ୍ର ଗଳ୍ପରେ ଜଗାଦାସ ଓ ତା ପୁଅ ମୁନା ବଞ୍ଚିବା ପାଇଁ କିପରି ସଂଗ୍ରାମ କରିଛନ୍ତି ତାହା ଅତୀବ ରୋମାଞ୍ଚକର। କ୍ଷୁଦ୍ର ଗଳ୍ପ ଗରିବର ଲୁହ, କହୁଛନ୍ତି ରାଜେନ୍ଦ୍ର ସାମଲ।
1: ସତ୍ୟବ୍ରତ ବାବୁଙ୍କ ପୁଅ ବାହାଘରର ପ୍ରୀତି ଭୋଜନ, ଅଭୂତପୂର୍ବ ସାଜସଜ୍ଜା ଓ ରଙ୍ଗୀନ ଆଲୁକମାଳାରେ ସଗୃହ ପରିବେଶ ସତେ ଯେପରି ଇନ୍ଦ୍ରନିଳୟ। ପଞ୍ଚତାରକା ହୋଟେଲ ଦୁର୍ଲଭ ଭଳିକି ଭଳି ଭୋଜନ ସାମଗ୍ରୀରେ ଭୋଜନାଳୟ ସୁପ୍ରସ୍ତୁତ। ବହୁତ ବଡ଼ ଲୋକ ପୁଅ ବାହାଘର, କିଛି ବି ଉଣା ନାହିଁ ସେଠାରେ। ଜଗା ଦାସ ପୁଅ ମୁନାଙ୍କୁ ଧରି ଭୋଜି ଆରମ୍ଭ ହେବା ପୂର୍ବରୁ ସେଠାରେ ପହଞ୍ଚି ଯାଇଥାଏ। ଭୋଜି ଭାତରେ ଅଇଁଠା ଉଠାଏ, ହଣ୍ଡା କରେଇ ମଜାମଜି କରେ। ନିଶା ପାଣି ବୋଲି କିଛି ନାହିଁ ତାର, ଅତି ନମ୍ର ବିନୟ ଆଚରଣ ତାର। ସାନ ବଡ଼ ପ୍ରଭୁ ଭୃତ୍ୟ ଯିଏ ଯାହା କହିଲେ ବା ଯେମିତି ବ୍ୟବହାର କଲେ ବି ଧରେନି କି ରାଗ ରଖେନି। ମନେ ହୁଏ ସତେ ଯେମିତି ସେ ଗୋଟିଏ ରକ୍ତମାଂସଯୁକ୍ତ ଯନ୍ତ୍ର ମାନବ। ରାଗ ରୁଷ ମାନ ଅଭିମାନ କିଛି ନାହିଁ ତାର। ଭାଗ୍ୟର ନିଷ୍ଠୁର ହୁକୁମକୁ ମୁଣ୍ଡେଇ ନୀରବରେ ଚାଲିଛି ସେ ବାଟ ଅବାଟ, ମାନ ଅପମାନ କିଛି ବି ବିଚାର ନ କରି। ବାସ୍ତବରେ ଏମିତି ଶିଷ୍ଟ ସୁଧାର ଅନୁଗତ ସମର୍ପିତ ସେବକଟିଏ ଆଜିର ଦୁନିଆରେ ଦୁର୍ଲଭ। ତେଣୁ ପ୍ରାୟ ସମସ୍ତ ମୃତାହ ବିବାହ ବ୍ରତ ଆଦି ଭୋଜି ଉତ୍ସବରେ ସମସ୍ତେ ଲୋଡ଼ନ୍ତି ତାକୁ। ଚମ୍ପାକୁ ଜୀବନସାଥୀ କରି ସହରର ବସ୍ତି ଅଞ୍ଚଳରେ ଏକ ଛୋଟିଆ ସରକାରୀ ଜାଗାରେ ଝାଟିମାଟିର ବସାଟିଏ ବାନ୍ଧିଥିଲା ଜଗା। ଦୁଃଖ ଧନ୍ଦା କରି ଶାଗ ପଖାଳ ଖାଇ ଦୁହେଁ ବେଶ ଖୁସିରେ ସଂସାର କରିଥିଲେ। ଯଥା ସମୟରେ ଚମ୍ପା କୂଳକୁ ସରଗର ଚାନ୍ଦ ପରି ମୁନା ଆସିଲା ପରେ ସେମାନେ ଖୁସିରେ ଫାଟି ପଡ଼ିଲେ। ହେଲେ ସେ ଖୁସି ଭସା ମେଘ ପରି ଚାହୁଁ ଚାହୁଁ ଭାସିଗଲା।

ଅଜଣା ବେମାରୀ ଚମ୍ପାକୁ କାବୁ କରିଦେଲା। ତାକୁ ଭଲ କରିବା ପାଇଁ ଜଗା ଅନେକ ଡାକ୍ତର ଦେଖାଇଛି, ବହୁ ପଇସା ଖର୍ଚ୍ଚ କରିଛି। ଶେଷରେ ମୁଣ୍ଡ ଗୁଞ୍ଜିବାର ସେଇ ସରକାରୀ ଜାଗାଟାକୁ ବି ବିକିଦେଲା ସେ, ହେଲେ କିଛି ଫଳ ହେଲାନି। ଚମ୍ପାକୁ ରକ୍ଷା କରିପାରିଲାନି ସେ। ଦେଢ଼ ବର୍ଷର ବାତ୍ସଲ୍ୟର ସନ୍ତକ ମୁନାକୁ ଜଗା ହାତରେ ଟେକି ଦେଇ ଆଖି ବୁଝିଲା ଚମ୍ପା। ବେଘର ବେସାହାରା ହତଭାଗା ବାପ ପୁଅ ଦୁଇଟା ଶେଷରେ ହାଟ ଚାଳିଆରେ ମୁଣ୍ଡ ଗୁଞ୍ଜିଲେ। ସେଇ ହାଟ ଚାଳିଆକୁ ଆଶ୍ରା କରି ମାଗି ଯାଚି ମୁଟିଆଗିରି କରି ବହୁ କଷ୍ଟରେ ଜଗା ମା ଛେଉଣ୍ଡ ମୁନାକୁ ପାଳିଲା। ଭାଗ୍ୟର ବିଡ଼ମ୍ବନା ହେତୁ ସରକାରୀ ସାହାଯ୍ୟ ସହାନୁଭୂତି ତା କପାଳକୁ ଜୁଟିନି କେବେ। ଏବେ ମୁନାକୁ 10 ବର୍ଷ ବୟସ, ପଞ୍ଚମ ଶ୍ରେଣୀରେ ପଢ଼ୁଛି ସେ। ଭୋଜି ଉତ୍ସବରେ ଡକା ପଡ଼ିଲେ ସେ ବି ବାପା ସାଥିରେ ଯାଏ। ଏବେ ସେ ବାପକୁ କାମରେ ସାହାଯ୍ୟ କରିବାକୁ ପାରିଲାଣି, ଆଉ ଭଲମନ୍ଦ ବେଶ ଗଣ୍ଡେ ବି ଖାଉଛି। ଏଥିରେ ଜଗା ଭାରି ଖୁସି। ସର୍ବହରା ମଣିଷ ସେ ପୁଅକୁ ବା କ'ଣ ଦେଇପାରୁଛି, ବେଳେବେଳେ ଶାଗ ପଖାଳ ବି ତାକୁ ଦେବାକୁ ସମର୍ଥ ହୁଏନି। ତେଣୁ ବାହାଘର ବ୍ରତରେ ମୁନା ତାର ମନ ଇଚ୍ଛା ଖାଉଥିବା ବେଳେ ଜଗାର ବାପ ପଣିଆର ପେଟଟା ପୁରିଯାଏ। ମୁନା ବି ବାପର ପୁରା ନକଲ, ରାସ୍ତା କଡ଼ର ପଥରଠୁ ବି ସେ ସହନଶୀଳ। ମାଡ଼ଗାଳିକୁ ସେ ଚନ୍ଦନ ପରି ମାଖିନିଏ, ବାଳସୁଲଭ ଚପଳତା ତା ପାଖରେ ନାହିଁ। ଏନ୍ତୁଡ଼ି ଶାଳରୁ ସେ ଯେପରି ନିଜର ଦୁର୍ଭାଗ୍ୟ ଓ ପରିସ୍ଥିତିକୁ ଭଲ ଭାବରେ ବୁଝି ନେଇଛି, ସମାଜରେ ତାର ସ୍ଥିତିକୁ ଯେମିତି ସେ ବାଳୁତ ବେଳରୁ ମାପି ନେଇଛି, ତେଣୁ ସମସ୍ତ କାମନା ବାସନା ଓ ଲୋଭ ଜିଭରେ ସେ ଯେପରି ବେଡ଼ି ପକାଇ ଦେଇଛି, ପେଟ ପୁଡ଼ିଗଲେ ବି ଭୋଜି ଭାତରେ ସମସ୍ତେ ନ ଖାଇସାରିଲା ପର୍ଯ୍ୟନ୍ତ ସେ ଖାଇବାକୁ କେବେ ବି ଇଚ୍ଛା କରେନି। କାମ ସରିଲା ପର୍ଯ୍ୟନ୍ତ ସେଇଥିରେ ଘାଣ୍ଟି ହେଉଥାଏ, ହେଲେ ଟିକିଏ ବି ମନ କରେନି। କାମ ସରିଲେ ବାପ ପୁଅ ଦିହେଁ ଖାଆନ୍ତି ଓ ବଳକା ଥିଲେ ଗଣ୍ଡେ ନେଇ ଆସନ୍ତି। ସତ୍ୟବ୍ରତ ବାବୁ ରାଜନୀତିଆ ଲୋକ, ପରିଚୟର ପରିସର ତାଙ୍କର ବହୁତ ବଡ଼, ପୁଅ ବି ତାଙ୍କର ବଡ଼ ଚାକିରିଆ, ତେଣୁ ଅସୁମାରୀ ଅତିଥି ଆମନ୍ତ୍ରିତ ହୋଇଥାନ୍ତି ଏ ଭବ୍ୟ ଉତ୍ସବକୁ। ଯଥା ସମୟରେ ସମସ୍ତେ ଉଜାଡ଼ି ପଡ଼ିଲେ। ସତ୍ୟବ୍ରତ ବାବୁ ଏତେ ଗେଷ୍ଟ କେବେ ବି ଆଶା କରିନଥିଲେ, ଫଳରେ ସବୁ ବ୍ୟବସ୍ଥା ଅବ୍ୟବସ୍ଥାରେ ପରିଣତ ହେଲା। ଚାହୁଁ ଚାହୁଁ ଖାଦ୍ୟପେୟ ଉଭାନ ହୋଇଗଲା, ତାପରେ ଆରମ୍ଭ ହୋଇଗଲା ହୋ ହାଲ୍ଲା, ପାଟିତୁଣ୍ଡ, ଧସ୍ତାଧସ୍ତି ଇତ୍ୟାଦି ଇତ୍ୟାଦି। ଅନେକ କିଛି ବି ଖାଇବାକୁ ନ ପାଇ ଫେରିଗଲେ ଛି ଛାକର କରି। ଏ ଗଣ୍ଡଗୋଳ ଦେଖି ଜଗା ପୁଅକୁ ଧରି ଭୋଜନଶାଳାର ଏକ ନିରାପଦ କୋଣରେ ବସି ରହିଲା। ଏ ଅଭାବନୀୟ ପରିସ୍ଥିତି ପାଇଁ ସତ୍ୟବ୍ରତ ବାବୁଙ୍କ ପୁଅ ବିଭୁ ଉତ୍କ୍ଷିପ୍ତ ହୋଇ ବାପାଙ୍କୁ ଦୋଷ ଦେଲେ। ବାପ ପୁଅଙ୍କ ଭିତରେ ବେଶ ଗୋଟାଏ ବାଗ୍ଯୁଦ୍ଧ ବି ହୋଇଗଲା। ବିଳମ୍ବିତ ରାତ୍ରି ବେଳକୁ ଝଡ଼ ଥମିଗଲା, ପ୍ରାୟ ସମସ୍ତେ ଚୁପଚାପ। ସେତେବେଳକୁ ମୁନା ପେଟରେ ନିଆଁ ଲାଗିଲାଣି, ହେଲେ ସେ ନିଆଁକୁ ଲିଭେଇବାକୁ ସେଠାରେ ବା କ'ଣ ଅଛି। ଜଗା ପଚାରିଲା, ଏ ମୁନା ତତେ ଭାରି ଭୋକ ହେଲାଣି ନା ରେ? ମୁନା ମୁଣ୍ଡ ଟୁଙ୍ଗାରିଲା, ଜଗା ମୁଣ୍ଡରେ ବଜ୍ର ପଡ଼ିଲା। ଏମିତି ପରିସ୍ଥିତି ହେବ ବୋଲି ସେ ଭାବି ବି ନଥିଲା। ଏବେ ସେ କ'ଣ କରିବ, ଏଠି ତ କିଛି ବି ନାହିଁ, ହାଟ ଚାଳିଆ ଘରେ ବି କିଛି ନାହିଁ, ନିଶାଭର ରାତି, ଏବେ ସେ ଛୁଆଟା ମୁହଁରେ କ'ଣ ଦେବ। ଗଭୀର ଚିନ୍ତାରେ ଗାଲରେ ହାତ ଦେଇ ବସି ରହିଲା ସେ। ତାପରେ କ'ଣ ଭାବିଲା କେଜାଣି, ସେ ହଠାତ୍ ଉଠିଗଲା ସେଠାରେ ଥିବା ଅଇଁଠା ପତ୍ରର ସେଇ ଟ୍ରେଗୁଡ଼ା ନିକଟକୁ। ଗଣ୍ଡଗୋଳ ପାଇଁ ସେଗୁଡ଼ିକୁ ସେ ଫିଙ୍ଗି ପାରିନଥିଲା ସେ ପର୍ଯ୍ୟନ୍ତ। ସେଇ ଅଇଁଠାରୁ ଖୋଜି ଖୋଜି ସେ କିଛି ଖାଇବା ଗୁଟେଇ ଭଲ ପତ୍ରକୁ ସାଉଁଟି ଆଣିଲା ଏବଂ ପୁଅକୁ ପରିଶୋଧି କହିଲା, ନେ ରେ ଏଇଗା ଖାଇଦେ। ମୁନା କହିଲା, ବା ଏଗା ତ ଅଇଁଠା ଗା। ଜଗା କହିଲା, ନାଇଁ ରେ ବା, ଏଗା ଅଇଁଠା ନାହିଁ, ଆମ ପରିକା ଗରିବ ଲାଗି ଏଗା ମହାପ୍ରସାଦ, ଦେ ଖାଇଦେ, ଘିନ୍ନା କରନି, ଆଜି ଆଉ କିଛି ପାଇବୁନି। ବାପର କରୁଣ ମୁହଁକୁ ଅନାଇ ମୁନା ଅନିଚ୍ଛା ଓ ଘୃଣା ସତ୍ତ୍ୱେ ବି ଭୋକ ଜଳାରେ ଖାଇ ବସିଲା। ଠିକ୍ ଏତିକି ବେଳେ ସତ୍ୟବ୍ରତଙ୍କ ପୁତ୍ର ବିଭୁ ହଠାତ୍ ସେଠାରେ ପହଞ୍ଚିଗଲେ। ଜଗାର ପୁଅ ଖାଉଥିବାର ଦେଖି ଗର୍ଜି ଉଠି କହିଲେ, ଆବେ ହେଇ ଜଗା, ମୋର ଏତେ ସବୁ ଗେଷ୍ଟ ଖାଇବାକୁ ନ ପାଇ ଫେରିଗଲେ, ଆମେ ଏତେ ଅପମାନ ହେଲୁ, ତୁ ହାରାମୀ ପୁଅ ପାଇଁ ଲୁଚେଇ ରଖିଥିଲୁ। ଏତିକି କହି ଜଗା କିଛି କହିବା ପୂର୍ବରୁ ରାଗରେ ଜଳି ଉଠି ତା ଗାଲରେ ଶକ୍ତ ଚାପୁଡ଼ାଟିଏ ଲଦିଦେଲେ। ମୁନାର ଖାଇବା ପତ୍ରଟାକୁ ଫିଙ୍ଗି ଦେଇ ଦମ୍ ଦମ୍ କରି ଚାଲିଗଲେ। କେଉଁଠି ଥିଲେ ବୁଲା କୁକୁର କେତେଟା ଦୌଡ଼ି ଆସି ପରସ୍ପର ଝଗଡ଼ା କରି ସେସବୁ ଖାଇବାକୁ ଲାଗିପଡ଼ିଲେ।

0: ଶୋକ ବିକଳରେ ସେଇ କୁକୁରଙ୍କ ଆଡ଼କୁ ଅନାଇ ଠିଆ ହୋଇଥିଲା ବିଚରା ଗରିବ ପୁଅ ମୁନା। ଭୋକିଲା ଛୁଆ ଦେହରେ ହାତ ପକାଇ ସ୍ଥାଣୁଟିଏ ପରି ଛିଡ଼ା ହୋଇଥିଲା ସେଠି ଗରିବ ବାପ ଜଗା। ଆଖିରୁ ତାହାର ଝର ଝର ହୋଇ ବହିଯାଉଥାଏ ଗରିବର ଲୁହ। ସେ ଲୁହ ମାଡ଼ ଅପବାଦ ଅପମାନ ପାଇଁ ନୁହେଁ, କେବଳ ଗରିବ ପୁଅର ଭୋକିଲା ପେଟ ପାଇଁ।
1: ଓଡ଼ିଆ ସାହିତ୍ୟର ପଞ୍ଚସଖାମାନଙ୍କ ମଧ୍ୟରେ ଅତିବଡ଼ି ଜଗନ୍ନାଥ ଦାସ ଅନ୍ୟତମ। ସେ ଓଡ଼ିଆ ଭାଷାର ଜଣେ ମହାନ ସାଧକ ଓ କବି। ଶ୍ରୀ ଚୈତନ୍ୟ ତାଙ୍କ ଭକ୍ତିଭାବରେ ପ୍ରୀତ ହୋଇ ସମ୍ମାନରେ ଅତିବଡ଼ି ସମ୍ବୋଧନ କରୁଥିଲେ, ଯାହାର ଅର୍ଥ ଜଗନ୍ନାଥଙ୍କର ସବୁଠାରୁ ବଡ଼ ଭକ୍ତ। ଜଗନ୍ନାଥ ଦାସ ବଟଗଣେଶଙ୍କ ନିକଟରେ ବସି ସଂସ୍କୃତ ଭାଗବତଙ୍କୁ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ, ଯେଉଁ ଓଡ଼ିଆ ଭାଗବତ ସାରା ଓଡ଼ିଶାର ପୁରପଲ୍ଲୀରେ ଆଜି ବି ପାଠକ ମହଲରେ ଚର୍ଚ୍ଚିତ। ଜଗନ୍ନାଥ ଦାସଙ୍କ ସମ୍ପର୍କରେ ଆଲୋଚନା ତାଙ୍କ କୃତିକୁ ଆଉ ଥରେ ଉଜ୍ଜୀବିତ କରାଇବ, ଏଥିରେ ସନ୍ଦେହ ନାହିଁ। ପ୍ରବନ୍ଧ ଓଡ଼ିଆ ଜନମାନସରେ ଅତିବଡ଼ି ଓ ଶ୍ରୀଜଗନ୍ନାଥ, କହୁଛନ୍ତି ଡକ୍ଟର ଅନ୍ନପୂର୍ଣ୍ଣା ଧଳ।
2: ଭାରତ ବର୍ଷର ଚାରି ପୁଣ୍ୟଧାମ ଭିତରେ ପଶ୍ଚିମରେ ଦ୍ୱାରକା, ଉତ୍ତରରେ ବଦ୍ରୀନାଥ, ଦକ୍ଷିଣରେ ରାମେଶ୍ୱରମ୍ ଏବଂ ପୂର୍ବରେ ପୁରୁଷୋତ୍ତମ ଧାମ ବିଖ୍ୟାତ। ଏମାନଙ୍କ ମଧ୍ୟରେ ପୁରୀର ପୁରୁଷୋତ୍ତମ ଧାମର ସ୍ୱତନ୍ତ୍ରତା ରହିଛି। ଅଜ୍ଞାନତାର ବିଲୋପ ଓ ଜ୍ଞାନର ବିସ୍ତାର ନିମନ୍ତେ ଏପରି ସ୍ଥାନ ମର୍ତ୍ତ୍ୟରେ ଦୁର୍ଲଭ। ସ୍କନ୍ଧ ପୁରାଣ ଉତ୍କଳଖଣ୍ଡ ଦ୍ୱିତୀୟ ଅଧ୍ୟାୟରେ ଲେଖା ଅଛି ଯେ ଅହୋସୁ ଦୁର୍ଲଭଂ କ୍ଷେତ୍ରମଜ୍ଞାନାନାଂ ବିମୋଚକଂ କିପୁନଃ ସତତଂ ଶାନ୍ତି ବୈରାଗ୍ୟ ଜ୍ଞାନ ସଂଯୁକ୍ତ। ଅର୍ଥାତ୍ ସର୍ବଦା ଶାନ୍ତି ବୈରାଗ୍ୟ ଓ ଜ୍ଞାନଯୁକ୍ତ ଲୋକଙ୍କ ପକ୍ଷେ ଯେପରି, ଅଜ୍ଞାନ ଜୀବକୁଳ ପକ୍ଷେ ମଧ୍ୟ ସେହିପରି ଏହି କ୍ଷେତ୍ର ମୋକ୍ଷଦାନ କରିଥାଏ। ପୁନଶ୍ଚ ଅପୌରୁଷେୟ ଦାରୁମୂର୍ତ୍ତି ଓ ମହାପ୍ରସାଦର ସ୍ଥିତି ଯୋଗୁଁ ପୁରୁଷୋତ୍ତମ ଧାମର ପ୍ରସିଦ୍ଧି ବହୁଗୁଣିତ ହୋଇଛି। ଏଠାରେ ବିରାଜମାନ ହୋଇଥିବା ଓଡ଼ିଆ ତଥା ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନାର କେନ୍ଦ୍ରବିନ୍ଦୁ ଶ୍ରୀଜଗନ୍ନାଥ ହେଉଛନ୍ତି ସତ୍ ଚିତ୍ ଆନନ୍ଦର ସମ୍ପୂର୍ଣ୍ଣ ସ୍ୱରୂପ। ଗବେଷକଙ୍କ ମତରେ ଶ୍ରୀଜଗନ୍ନାଥ ସଂସ୍କୃତି ଅଦ୍ୟାବଧି ରହସ୍ୟାବୃତ, ସେ ସର୍ବଶ୍ରେଷ୍ଠ, ତେଣୁ ତାଙ୍କର କ୍ଷେତ୍ରକୁ ଶ୍ରୀକ୍ଷେତ୍ର କୁହାଯାଏ। ଭକ୍ତି ଆନ୍ଦୋଳନ ସମୟରେ ଓଡ଼ିଶା ମାଟିରେ ପୃଷ୍ଠପୋଷକତା କରିଥିଲେ ପଞ୍ଚସଖା ବଳରାମ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଜଗନ୍ନାଥ ଦାସ ଓ ଶିଶୁ ଅନନ୍ତ ଦାସ। ଏହି ପଞ୍ଚସଖାଙ୍କର ଜଗନ୍ନାଥ ଥିଲେ ଇଷ୍ଟଦେବ, ନୀଳାଚଳ ଧାମ ଥିଲା ଗୋଲକଧାମ ସଦୃଶ୍ୟ ଓ କୈବଲ୍ୟ ଥିଲା ତାଙ୍କର ମୁକ୍ତିର ପସରା। ଏହି ଭକ୍ତମାନଙ୍କ ମଧ୍ୟରେ ଜଗନ୍ନାଥ ଦାସ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ। ଭକ୍ତ ଓ ଭଗବାନ ମଧ୍ୟରେ ଥିବା ସମ୍ପର୍କ ଅଭିନ୍ନ, ଏହି ଭାବ ଅସୀମ ଅନନ୍ତ ନିରାକାର। ତେଣୁ କଥାରେ ଅଛି ଭକ୍ତି ମୂଳେ ଭଗବାନ। ଜଗନ୍ନାଥ ଦାସ ଏହି ପରିପ୍ରେକ୍ଷୀରେ ଲେଖିଛନ୍ତି ମୁକଂ କରୋତି ବାଚାଳଂ ପଙ୍ଗୁ ଲଙ୍ଘୟତେ ଗିରିଂ ଯତ୍କୃପା ତମହଂ ବନ୍ଦେ ପରମାନନ୍ଦ ମାଧବଂ। ଯିଏ ଏକାଗ୍ରତା ସହ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଦିଏ ସେ ହିଁ ପ୍ରକୃତ ଭକ୍ତ। ନିଷ୍ଠା, ତ୍ୟାଗ ଓ ସାଧନା ହିଁ ଭକ୍ତର ମୂଳ ଅସ୍ତ୍ର। ତେଣୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ପୂର୍ଣ୍ଣ ରୂପେ ଶ୍ରୀଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପି ଦେଇଥିବାରୁ ଜଣେ ପରମ ଭକ୍ତର ସୌଭାଗ୍ୟ ଲାଭ କରିଥିଲେ। ଏହି ମହିମାଧାରୀ ଭକ୍ତ କବି ଜଗନ୍ନାଥ ଦାସଙ୍କର ଜନ୍ମ ଗ୍ରାମ ଶ୍ରୀକ୍ଷେତ୍ରଠାରୁ ପ୍ରାୟ 15 କିଲୋମିଟର ଦୂରରେ ଥିବା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କପିଳେଶ୍ୱରପୁର ଶାସନ। ତାଙ୍କର ପିତାଙ୍କର ନାମ ପୁରାଣ ପଣ୍ଡା ଭଗବାନ ଦାସ ଓ ମାତାଙ୍କର ନାମ ଥିଲା ପଦ୍ମାବତୀ ଦେବୀ। ପିଲାଦିନରୁ ପୁରାଣ ପାଠ ଓ ପୂଜାପାଠରେ ଲିପ୍ତ ଥିଲେ। ସେ ମଧ୍ୟ ପ୍ରତିଦିନ ଧର୍ମ ସମ୍ବନ୍ଧୀୟ ପୁରାଣ ଶାସ୍ତ୍ର ପଢ଼ି ଭକ୍ତଙ୍କୁ ଶୁଣାନ୍ତି। ସାରଳା ଦାସଙ୍କର ସଂସ୍କୃତ ମହାଭାରତକୁ ଓଡ଼ିଆରେ ବୁଝାନ୍ତି। ଧାରାବାହିକ ଭାବେ ସେ ବୋଲୁଥିବା ଭାଗବତ କେତେଜଣ ଶ୍ରୋତା ଓ ସଂସ୍କୃତ ଭାଷାର ଏହି ଭାଗବତକୁ ବୁଝିପାରନ୍ତି ନାହିଁ। ଏହା ଦେଖି ତାଙ୍କର ମାତା ପଦ୍ମାବତୀ ଦେବୀ ପୁତ୍ର ଜଗନ୍ନାଥଙ୍କୁ କହିଲେ, ହେ ପୁତ୍ର, ତୁମେ ଭାଗବତକୁ ଓଡ଼ିଆ ଭାଷାରେ ଲେଖ, ଫଳରେ ମୋ ପରି ଶତ ଶତ ନରନାରୀ ସହଜରେ ବୁଝିପାରିବେ। ଫଳସ୍ୱରୂପ ତୁମର ନାମ ଚତୁର୍ଦିଗରେ ପ୍ରଚାର ହେବ ଏବଂ ତୁମେ ଧର୍ମ ଅର୍ଜନ କରିବ। ଜଗନ୍ନାଥ ଦାସ ମାତାଙ୍କର ଆଜ୍ଞା ପାଳନ କରିବା ପାଇଁ ଦୃଢ଼ ପରିକର ହୋଇଥିଲେ। ସେ ଓଡ଼ିଆ ଭାଷାରେ କିପରି ଭାଗବତ ଲେଖିବେ ସେଥିପାଇଁ ଘରଦ୍ୱାର ତ୍ୟାଗ କରି ଭାଗବିହୋଳ ହୋଇ ଶ୍ରୀକ୍ଷେତ୍ର ସ୍ଥିତ ଶ୍ରୀଜଗନ୍ନାଥଙ୍କ ନିକଟରେ ଆଶ୍ରୟ ନେଇଥିଲେ। ତାଙ୍କ ଶରୀର ସହିତ ମନପ୍ରାଣ ସେ ଜଗନ୍ନାଥଙ୍କ ନିକଟରେ ସମର୍ପଣ କରିଦେଇଥିଲେ। ତାଙ୍କର କରୁଣ ନିବେଦନକୁ ସ୍ୱୟଂ ସଂସାରକର୍ତ୍ତା ତଥା ପରମେଶ୍ୱର ଶ୍ରୀଜଗନ୍ନାଥ ସହ୍ୟ କରିପାରିଲେ ନାହିଁ। ଏକଦା ଜଗନ୍ନାଥ ଦାସ ରାତିରେ ଘୋର ନିଦ୍ରାରେ ଶୋଇଥିବା ବେଳେ ପ୍ରଭୁ ଶ୍ରୀଜଗନ୍ନାଥ ସ୍ୱପ୍ନାଦେଶ ମାଧ୍ୟମରେ କହିଲେ, ହେ ବତ୍ସ, ଏ ସଂସାର ବାରିଧିରୁ ମୁକ୍ତି ପାଇବାକୁ ହେଲେ ଏକମାତ୍ର ପଥ ହେଉଛି ଭଗବତ ପ୍ରାପ୍ତି। ଏହାକୁ

ଏକାଗ୍ରତାର ସହିତ ପାଳନ କର, ଯାହାଫଳରେ ତୁମେ ଓଡ଼ିଆ ଭାଗବତ ଲେଖିପାରିବ, ତୁମେ ମୁକ୍ତି ପାଇବ, ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଏହି ପବିତ୍ର ଧାରାରେ ଅନୁପ୍ରାଣିତ କରିପାରିବ। କବି ଲେଖିଛନ୍ତି, ତୁ ନିଶ୍ଚେ ପବିତ୍ର ହୋଇବୁ, ଅଶେଷ ପ୍ରାଣୀଙ୍କୁ ତରିବୁ, ଶ୍ରୀ ଭଗବତ ଶୁଣି କନ୍ୟେ ପବିତ୍ର ହେବେ ପ୍ରାଣୀ ଜନେ। ପ୍ରଭୁଙ୍କଠାରୁ ଆଜ୍ଞା ପାଇ ଭକ୍ତ ଜଗନ୍ନାଥ ଦାସ ଗଭୀର ଦୁଃଖ ଚିନ୍ତାରେ ପଡ଼ିଲେ। ଏତେ ବଡ଼ ମହତ ଓ ଧାର୍ମିକ

ହଠାତ୍ କବିଙ୍କର ନିଦ ଭାଙ୍ଗିଗଲା। ଭାଗ ବିଫଳରେ କିଙ୍କର୍ତ୍ତବ୍ୟ ବିମୂଢ଼ ହୋଇ କିଛି ଭାବିପାରିଲେ ନାହିଁ। କ୍ରମଶଃ ତାଙ୍କ ଶରୀରରେ ଶତସିଂହର ବଳ ଜାଗ୍ରତ ହୋଇଗଲା। ତାଙ୍କ ମନଟି ଲେଖିବା ପାଇଁ ଆଗ୍ରହ ଓ ଉତ୍ସାହରେ ଉତ୍ଫୁଲ୍ଲିତ ହେଲା। ଶ୍ରୀଜଗନ୍ନାଥଙ୍କୁ ନିଜର ଶରୀରଟି ଅର୍ପଣ କରି ସେ ଓଡ଼ିଆ ଭାଗବତ ଲେଖା ଆରମ୍ଭ କରିଥିଲେ। ସେ ଅନୁଭବ କରୁଥିଲେ ସତେ ଯେପରି ସ୍ୱୟଂ ଭଗବାନ ତାଙ୍କ କଠରେ ବିରାଜମାନ ହୋଇ ଡାକୁଛନ୍ତି। ଏହିପରି ଦିନ ପରେ ଦିନ ଅଧ୍ୟାୟକୁ ଅଧ୍ୟାୟ ସେ ଲେଖି ଚାଲିଲେ। କିନ୍ତୁ ଯେଉଁଦିନ ସେ ଯାହା ଲେଖନ୍ତି ତାହାକୁ ସୁମଧୁର କଣ୍ଠରେ ପାଠ କରି ଶ୍ରୋତାମାନଙ୍କୁ ଶୁଣାନ୍ତି। ଏହି ଧର୍ମ ସମ୍ବନ୍ଧୀୟ ରସାମୃତ କବିତାକୁ ଶୁଣିବାକୁ ଶହ ଶହ ସ୍ତ୍ରୀ ଓ ପୁରୁଷ ଭକ୍ତ ଭିଡ଼ ଜମାଇଥାନ୍ତି। ତାଙ୍କର ଖ୍ୟାତି ଓ ସମ୍ମାନ ଚାରିଆଡ଼େ ପ୍ରସାରିତ ହୋଇଯାଇଥିଲା। କିନ୍ତୁ କିଛି ଖଳ ଲୋକ ମହାରାଜାଙ୍କ ପାଖରେ ଫେରାଦ ହେଲେ କି ବ୍ରାହ୍ମଣ ଜଗନ୍ନାଥ ଦାସ ମିଥ୍ୟାବାଦୀ, କପଟାଚାରୀ ଓ କାମାନ୍ଧ, ଘର ଘର ବୁଲି ସ୍ତ୍ରୀ ଲୋକଙ୍କ ଗହଣରେ ଗୀତ ବୋଲୁଛନ୍ତି, ତେଣୁ ବହୁତ ଘର ଉଜୁଡ଼ିଗଲାଣି। ମହାରାଜା ରାଗରେ ଅନୁସନ୍ଧାନ ନ କରି କବିଙ୍କୁ ବାନ୍ଧି ଆଣିବାକୁ ସୈନ୍ୟଙ୍କୁ ଆଦେଶ ଦେଲେ। ବନ୍ଦୀ ଜଗନ୍ନାଥ ଦାସଙ୍କୁ ଯେତେବେଳେ ମହାରାଜାଙ୍କ ସମ୍ମୁଖକୁ ଅଣାଗଲା, ମହାରାଜା ତାକୁ ପ୍ରଶ୍ନ ପଚାରିଲେ। ସେ ନମ୍ର ଭାବରେ କହିଲେ, ହେ ରାଜନ, ମୋ ପାଖରେ ନାରୀ ଓ ପୁରୁଷ ସମାନ। ମୁଁ ପୁରୁଷ ପାଖରେ ପୁରୁଷ ଓ ନାରୀ ପାଖରେ ନାରୀ। ମୁଁ କେବଳ ଶ୍ରୀଜଗନ୍ନାଥଙ୍କୁ ଡରେ, ଆଉ କାହାକୁ ନୁହେଁ। ରାଜା ରାଗରେ ତାଙ୍କୁ କାରାଗାରରେ ନିକ୍ଷେପ କଲେ। ଜଗନ୍ନାଥ ଦାସ ବିକଳ ହୋଇ ଶ୍ରୀଜଗନ୍ନାଥଙ୍କୁ ଡାକିଲେ। ଅର୍ଦ୍ଧରାତିରେ ତାଙ୍କ ଶରୀରକୁ ଶ୍ରୀଜଗନ୍ନାଥ ନାରୀରେ ପରିଣତ କଲେ। ପ୍ରଭାତରେ ଜେଲ୍ର ଦ୍ୱାରପାଳ କବାଟ ଖୋଲି ଜଗନ୍ନାଥ ଦାସଙ୍କ ଜାଗାରେ ଜଣେ ନାରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ମହାରାଜାଙ୍କୁ ତୁରନ୍ତ ସନ୍ଦେଶ ଦେଲେ। ମହାରାଜ ବିସ୍ମିତ ହୋଇ ତତ୍କ୍ଷଣାତ୍ ବନ୍ଦୀଗୃହକୁ ଆସି ଏ ଦୃଶ୍ୟ ଦେଖି ଚକିତ ହୋଇଗଲେ। ତାଙ୍କ ପାଟିରୁ କଥା ବାହାରିଲା ନାହିଁ। ଜଗନ୍ନାଥ ଦାସ ହରିଙ୍କର ପରମ ଭକ୍ତ ବୋଲି ରାଜାଙ୍କର ବିଶ୍ୱାସ ହେଲା। ତାଙ୍କୁ ବେଶୀ ସମୟ ବନ୍ଦୀ କରି ରଖିଲେ ନିଜର କ୍ଷତି ହେବ ଭାବି ରାଜା ତାଙ୍କର ପାଦ ପୂଜା କରି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ। ଅନେକ ଧନରତ୍ନ ଦେଇ ତାଙ୍କୁ କାରାମୁକ୍ତ କଲେ। ତତ୍ପରାନ୍ତ ଜଗନ୍ନାଥ ଦାସ ଜଳରେ ପ୍ରବେଶ କରି ପୁରୁଷ ରୂପ ଧାରଣ କରିଥିଲେ ଓ ଭଗବତ ପାଠ କଲେ, ଯାହାକୁ ଶୁଣି ରାଜା ମନ୍ତ୍ରୀ ପରିଷଦ ତାଙ୍କର ଜୟଗାନ କଲେ। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତ ରୂପେ ଶ୍ରୀଜଗନ୍ନାଥ ଦାସ ବହୁ ଅଲୌକିକ ମହିମାର ଅଧିକାରୀ ଥିଲେ। ଗଜପତି ମହାରାଜ ପ୍ରତାପରୁତ୍ର ଦେବଙ୍କ ସମୟରେ ସେ ପୁରାଣ ପଣ୍ଡା ରୂପେ ପ୍ରଭୁ ଜଗନ୍ନାଥଙ୍କର ସେବା କରୁଥିଲେ। ଦାକ୍ଷିଣାତ୍ୟର ଜଣେ ରାଜା ଏକ ଦୁର୍ଲଭ ଚନ୍ଦନ ଶ୍ରୀଜଗନ୍ନାଥଙ୍କ ପାଇଁ ମହାରାଜାଙ୍କୁ ଉପହାର ଦେଇଥିଲେ। ମହାରାଜ କବି ଜଗନ୍ନାଥ ଦାସଙ୍କୁ ତାହା ପ୍ରଦାନ କରିଥିଲେ ଓ ଶ୍ରୀଜଗନ୍ନାଥଙ୍କୁ ଚନ୍ଦନ ଲାଗି କରିବାକୁ ଆଦେଶ ଦେଇଥିଲେ। ଜଗନ୍ନାଥ ଦାସ ରାଜାଙ୍କ ପାଖରୁ ଚନ୍ଦନ କାଠ ଆଣି ଅଣ୍ଟାରେ ମାରି ମନ୍ଦିରକୁ ଗଲେ, କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ଲାଗି କରିବାକୁ ଭୁଲିଗଲେ ଏବଂ ସାତଲୌଡ଼ି ମଠକୁ ଚାଲିଗଲେ। ସେଠାରେ ଲୁଗା ଫିଟାଉ ଫିଟାଉ ଚନ୍ଦନ କାଠଟି ଅଣ୍ଟାରୁ ଖସି ପଡ଼ିଲା। ପରଦିନ ସକାଳରେ ଶ୍ରୀଜଗନ୍ନାଥଙ୍କୁ ଲାଗି କରିବେ ଭାବି ସେ ଶୋଇଗଲେ, କିନ୍ତୁ ରାଜା ଜଣେ ପ୍ରହରୀଙ୍କୁ ପହଡ଼ ପଡ଼ିବା ପର୍ଯ୍ୟନ୍ତ ଜଗନ୍ନାଥ ଦାସଙ୍କୁ ଜଗିବାକୁ କହିଥିଲେ। ପହଡ଼ ପଡ଼ିବା ପରେ ସେ ରାଜାଙ୍କୁ ସୂଚନା ଦେଲେ ଯେ ଜଗନ୍ନାଥ ଦାସ ଚନ୍ଦନ ଲାଗି କରିନାହାନ୍ତି। ରାଜା ରାଗିଯାଇ ପ୍ରହରୀ ଦ୍ୱାରା ଜଗନ୍ନାଥ ଦାସଙ୍କୁ ଡକାଇ ପଠାଇଲେ। ଏଣେ ସ୍ୱୟଂ ପ୍ରଭୁ ଜଗନ୍ନାଥ ଜଗନ୍ନାଥ ଦାସଙ୍କୁ ସ୍ୱପ୍ନ ଦାସ ଦେଲେ, ହେ ବସ, ଗଜପତି ଦେଇଥିବା ଚନ୍ଦନ ମୋତେ ଲେପନ କଲ ନାହିଁ କାହିଁକି? ବର୍ତ୍ତମାନ ମୁଁ ଆସିଛି, ଲେପନ କରିଦିଅ। ତତ୍କ୍ଷଣାତ୍ ଜଗନ୍ନାଥ ଦାସ ସେଜ ତ୍ୟାଗ କରି ମସଲା ବଟା ଶିଳରେ ଚନ୍ଦନ ମଖନ କରି ବସିଲେ। ସେହି ସମୟରେ ପ୍ରହରୀ ଆସି ଦାସଙ୍କୁ ମହାରାଜା ଡାକୁଛନ୍ତି ବୋଲି ଖବର ଦେଲେ। ଜଗନ୍ନାଥ ଦାସ ଚନ୍ଦନକୁ ମଠ ଘରର କାନ୍ଥରେ ଲେପନ କରିଦେଲେ। ତାପରେ ଦୁଇଜଣ ରାଜାଙ୍କ ନରରେ ପହଞ୍ଚିଲେ। ରାଜାଙ୍କ ପ୍ରହରୀ କହିଲା, ପଣ୍ଡିତେ ପ୍ରଭୁଙ୍କ ମୁଖ ପରିବର୍ତ୍ତେ ମଠ କାନ୍ଥରେ ଚନ୍ଦନ ଲେପନ କଲେ। ପଣ୍ଡିତ କହିଲେ, ମୁଁ ସ୍ୱୟଂ ଜଗନ୍ନାଥଙ୍କ ଶରୀରରେ ଚନ୍ଦନ ଲେପନ କରିଛି। ବହୁ ବିଚାର ବିମର୍ଶ ପରେ ରାଜା ପରଦିନ ସକାଳେ ଶ୍ରୀମନ୍ଦିର ଯାଇ ଦେଖିବେ ବୋଲି କହିଲେ। ଏ ସମ୍ବାଦ ଚାରିଆଡ଼େ ରାଷ୍ଟ୍ର ହୋଇଗଲା। ପରଦିନ ପହଡ଼ ଫିଟୁ ଫିଟୁ ସମସ୍ତ ସେବାୟତ, ମଠ ମହନ୍ତ, ରାଜା, ପ୍ରହରୀ ଓ ଜଗନ୍ନାଥ ଦାସ ଶ୍ରୀମନ୍ଦିରରେ ଉପସ୍ଥିତ ହେଲେ। ରତ୍ନ ସିଂହାସନ ଦୁର୍ଲଭ ଚନ୍ଦନ ବାସ୍ନାରେ ମହକି ଉଠୁଥିଲା। ଶ୍ରୀଜଗନ୍ନାଥଙ୍କ ସମ୍ପୂର୍ଣ୍ଣ ଶରୀର ଚନ୍ଦନ ଦ୍ୱାରା ଲେପନ ଦେଖି ରାଜା ଭକ୍ତ ଜଗନ୍ନାଥ ଦାସଙ୍କ କଥାକୁ ବିଶ୍ୱାସ କଲେ ଏବଂ ସେ ଜଗନ୍ନାଥଙ୍କର ପରମ ଭକ୍ତ ବୋଲି ତାଙ୍କ ମୁଣ୍ଡରେ ଶିରପା ବାନ୍ଧିଦେଲେ। ସାତଲୌଡ଼ି ମଠର ସାନ୍ତ ଆଖ୍ୟା ପ୍ରଦାନ କଲେ। ଏଥିରୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ଅନୁମେୟ। ପଞ୍ଚସଖା ଯୁଗରେ ଜଗନ୍ନାଥ ଦାସଙ୍କ ସମୟରେ ଏକ ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ, କାରଣ ଏହି ସମୟରେ ବୈଷ୍ଣବ ଧର୍ମର ପ୍ରଚାରକ ଶ୍ରୀ ଚୈତନ୍ୟ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆସିଥିଲେ। ଏକ ବରଗଛ ମୂଳେ ବସି ଜଗନ୍ନାଥ ଦାସ ଭାଗବତ ରଚନା କରୁଥିବାର ଦେଖି ଶ୍ରୀ ଚୈତନ୍ୟ ଭକ୍ତିତତ୍ତ୍ୱର କଠିନ ପ୍ରଶ୍ନ ପଚାରିଥିଲେ। ସନ୍ତୋଷଜନକ ଉତ୍ତର ପାଇ ଶ୍ରୀ ଚୈତନ୍ୟ ଖୁସି ହୋଇ ପିନ୍ଧିଥିବା ମୁକୁଟଟିକୁ ଜଗନ୍ନାଥ ଦାସଙ୍କୁ ପିନ୍ଧାଇ ଦେଇଥିଲେ ଓ ଅତିବଡ଼ି ଉପାଧି

0: ପ୍ରଦାନ କରିଥିଲେ। ଅତିବଡ଼ି ଜଗନ୍ନାଥ ଦାସ ଭକ୍ତି ରସାତ୍ମକ ଭାଗବତ ବ୍ୟତୀତ 50ରୁ ଉର୍ଦ୍ଧ୍ୱ ଗ୍ରନ୍ଥ ରଚନା କରିଥିଲେ। ତନ୍ମଧ୍ୟରୁ ଶ୍ରୀନାମ ଚନ୍ଦ୍ରିକା, ଦୂତିବୋଧ, ତୁଳାଭିଣା, କଳି ମାଳିକା, ଭକ୍ତି ଚନ୍ଦ୍ରିକା, ପଞ୍ଚଭୂତ, ରତ୍ନପାଦୁକା, ବ୍ରହ୍ମ ଗୀତା, ପଦ୍ମକଳ୍ପ ଟୀକା, ଶୂନ୍ୟ ଭାଗବତ ଉଲ୍ଲେଖନୀୟ। ଏହିସବୁ ଗ୍ରନ୍ଥର ମୂଳରେ ଶ୍ରୀଜଗନ୍ନାଥ ଆଧାର ବୋଲି ସେ ବର୍ଣ୍ଣନା କରିଛନ୍ତି। ଓଡ଼ିଶା ମାଟିର ଗର୍ବ ଓ ଗୌରବ ତଥା ସ୍ୱାଭିମାନଙ୍କୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ଦ୍ୱାରା ଲିଖିତ ଓଡ଼ିଆ ଭାଗବତ କୋଣ ଅନୁକୋଣରେ ବିଦ୍ୟମାନ। ଭକ୍ତ ଜଗନ୍ନାଥ ଦାସ ତାଙ୍କର ଜନ୍ମଗତ ବୃତ୍ତି ପରି ଭକ୍ତିରସାତ୍ମକ କାବ୍ୟମାନ ଲେଖି ଜଗନ୍ନାଥଙ୍କର ପରମ ଭକ୍ତ ହୋଇପାରିଛନ୍ତି, ଏଥିରେ ସନ୍ଦେହ ନାହିଁ।
1: ଏଇଠି ଶେଷ କରୁଛୁ ଏ ମାସର ସାହିତ୍ୟ ପତ୍ରିକା କାର୍ଯ୍ୟକ୍ରମ ଗଙ୍ଗାହାର। ନମସ୍କାର।

ଶେଷ ହେଲା ମାସିକ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ଗଙ୍ଗାହାର, ପ୍ରଯୋଜନା ଏମ୍ ନାଗଭୂଷଣ ମାଝୀ, ଉପସ୍ଥାପନାରେ ଅଶୋକ କୁମାର ଦତ୍ତ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 10:30। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଦିଲୱାଲାର କେତୋଟି ଗୀତ।